ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ପରେ ପରେ ଶ୍ରୀମଦ୍ ଭାଗବତ ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

ମନୁଷ୍ୟ ନିଜର ଦୃଷ୍ଟିକୋଣକୁ ନେଇ ବଞ୍ଚେ। ଯାହାର ଦୃଷ୍ଟିକୋଣ ସୁନ୍ଦର ତାକୁ ପଙ୍କରେ ପଙ୍କଜ ଦେଖାଯାଏ, ଯାହାର ଦୃଷ୍ଟିକୋଣ ଅସୁନ୍ଦର ତାକୁ ବିକୃତ ଚନ୍ଦ୍ରରେ ବି କଳଙ୍କ ଦେଖାଯାଏ। ଚନ୍ଦ୍ରଠାରେ ଥିବା ଶୀତଳତା ଓ ସୌନ୍ଦର୍ଯ୍ୟ ତାକୁ ଆକୃଷ୍ଟ କରିପାରେ ନାହିଁ, ସେ କେବଳ କଳଙ୍କରେ ହିଁ ରହିଯାଏ। ତେଣୁ ଦୋଷକୁ ଦେଖି ତତ୍କାଳ ପ୍ରତିକ୍ରିୟା ପ୍ରକାଶ କରିବା ଅପେକ୍ଷା ବ୍ୟକ୍ତିଠାରେ ଯେଉଁ ଯେଉଁ ଗୁଣଗୁଡ଼ିକ ଅଛି, ଯେଉଁ ଭଲ କର୍ମ କିଛି ସେ କରୁଛି, ତାକୁ ଯଦି ଲକ୍ଷ୍ୟ କରି ଆମେ ଉପଦେଶ ଦିଅନ୍ତେ ତାହେଲେ ବ୍ୟକ୍ତିର କିଛି ପରିବର୍ତ୍ତନ ହୁଅନ୍ତା। ଆଜି ସଂସାରରୁ ବୈଦିକ ସଂସ୍କୃତି ଲୁପ୍ତ ପ୍ରାୟ, ତେଣୁ ଯେଉଁମାନେ ବେଦାନୁଗାମୀ ବା ବୈଦିକ ପ୍ରଚାର ପ୍ରସାର କରିବାକୁ ଚାହାନ୍ତି ସେମାନଙ୍କୁ ନିବେଦନ, ସେମାନେ କିଛି ସତ୍ଶାସ୍ତ୍ରର ଅଧ୍ୟୟନ କରନ୍ତୁ, ଶ୍ରବଣ ଶ୍ରାବଣ କରନ୍ତୁ ଏବଂ ଏହାକୁ ନିତ୍ୟକର୍ମ ଭାବରେ ଗ୍ରହଣ କରନ୍ତୁ। ବେଦାଦି ସତ୍ଶାସ୍ତ୍ରର ବିଚାର ପ୍ରଚାର ପାଇଁ କିଛି ଦିନ କିଛି ଭଲ ଶାସ୍ତ୍ର ଅଧ୍ୟୟନ କରି ନିଜର ପଡ଼ୋଶୀ, ନିଜର ବନ୍ଧୁବାନ୍ଧବ, ପରିଜନମାନଙ୍କୁ ସମୟ ପାଇଲେ ବୁଝାଇବାକୁ ଚେଷ୍ଟା କରନ୍ତୁ। ଅପମିଶ୍ରଣ ହୋଇଗଲା ବୋଲି ଯେତେ ପାଟି କଲେ ତାର ସମାଧାନ ହୁଏନି, ବରଂ ଯଥାର୍ଥ ଦ୍ରବ୍ୟ ଉପଲବ୍ଧ କରାଇଲେ, ତା ସହିତ ସମ୍ପର୍କିକ ଜ୍ଞାନ ଲୋକଙ୍କୁ ଜଣାଇଲେ ଲୋକ ଅସତ୍ୟକୁ ପରିତ୍ୟାଗ କରି ସତ୍ୟକୁ ଗ୍ରହଣ କରିବାରେ ଯତ୍ନବାନ ହେବେ। ବଜାରରେ ଗୋଡ଼ିମିଶା ଚାଉଳ ମିଳୁଛି ବୋଲି ପାଟି କରି କହିଲେ ଆମକୁ ଭଲ ଚାଉଳ ମିଳିବ ନାହିଁ, ଭଲ ଚାଉଳ ମିଳିବାର ଉପଲବ୍ଧି କରାଇଲେ, ଭଲ ଚାଉଳ କେମିତି କୋଉଠି ମିଳିବ ସେ ସମ୍ବାଦ ଦେଲେ ଲୋକେ ତାହାର ସୁଯୋଗ ପାଇପାରିବେ। ଆମକୁ ପ୍ରତିଦିନ କିଛି ବୈଦିକ ବିଚାର ଶ୍ରବଣ, ପଠନ, ମନନ ଓ ଆଲୋଚନା କଲେ ତାକୁ ସୁବିଧା ଦେଖି ଅନ୍ୟମାନଙ୍କୁ ଜଣାଇଲେ ସତ୍ୟଶାସ୍ତ୍ରର ବିଚାର ପ୍ରଚାର ହେବ ଓ ସମସ୍ତେ ତାହା ଜାଣିବା ପାଇଁ ସୁଯୋଗ ପାଇପାରିବେ। ଅନ୍ୟକୁ ସମାଲୋଚନା କରିବା, କେବଳ ଦୋଷ ବାହାର କରିବା, ଅନ୍ୟ ସମ୍ପର୍କରେ କଟୁ ମନ୍ତବ୍ୟ ଦେବା, ଅନ୍ୟର ଅବଗୁଣକୁ ବଡ଼ କରି ପ୍ରକାଶ କରିବା, ଏ ପାଇଁ ବ୍ୟକ୍ତିକୁ କିଛି କଷ୍ଟ କରିବାକୁ ପଡ଼େ ନା। ଏହା ତ ଯେକୌଣସି ବ୍ୟକ୍ତି କରିପାରିବ, କେବଳ ମୁଖରେ ଅର୍ଥାତ୍ ମୁଖ ସହିତ ଜିହ୍ୱାର ପ୍ରୟୋଗ କଲେ ଏସବୁ ସମସ୍ୟାର ସମାଧାନ ହୋଇଯିବ। କିନ୍ତୁ ସେପରି କାମ କରିବା ନ କରିବା ବା ସେପରି ନିଜକୁ ପ୍ରସ୍ତୁତ ନ କରିବା ପାଇଁ କେତେ ଯେ ପରିଶ୍ରମ କରିବାକୁ ପଡ଼େ, କେତେ ଯତ୍ନ, କେତେ ଐକାନ୍ତିକ ନିଷ୍ଠା, ଧନ ଜନ ମନ ପ୍ରୟୋଗ ହୁଏ, ତାହା କରିବା ଲୋକ ହିଁ ଜାଣେ। ଜଣେ ଚିତ୍ରକର, ଜଣେ ପ୍ରାବନ୍ଧିକ ବା ଜଣେ ପ୍ରବଚକ ବା କାର୍ଯ୍ୟକର୍ତ୍ତାର କାର୍ଯ୍ୟକୁ ଯଦି ଆମେ ସମାଲୋଚନା କରିବା, ଆମ ପାଇଁ ଏହା ବହୁ ସହଜ। ସେପରି ଉପସ୍ଥାପନ କରିବା କେତେ କଷ୍ଟସାଧ୍ୟ, ଯିଏ କରେ ସେ ଜାଣିଛି। ଜଣେ ଚିତ୍ରକର ରାଜାଙ୍କ ଅଭିଷେକ ଦିନ ଗୋଟାଏ ଚିତ୍ର ଆଣି ଉପହାର ଦେଲେ। ରାଜା ପାରିଷଦ ବର୍ଗଙ୍କୁ ଚିତ୍ରରେ କ'ଣ କ'ଣ ଦୋଷ ଅଛି ତାକୁ ପ୍ରକାଶ କରିବା ପାଇଁ ଜଣ ଜଣକୁ ଡାକିଲେ। ପାରିଷଦ ବର୍ଗ ଜଣେ ଜଣେ ଉଠିଲେ, କିଏ ନାକ ଖରାପ ବୋଲି କହିଲା, କିଏ ଆଖି ଖରାପ ବୋଲି କହିଲା, କିଏ କାନ ଖରାପ ବୋଲି କହିଲା, ଏବଂ ସେଇଠି ଗୋଟିଏ ଗୋଟିଏ ଦାଗ ଲଗାଇଲେ। କିଏ ହୃଦୟରେ ଏପରି ବିଭିନ୍ନ ଦୋଷ ଅଛି ବୋଲି ବାହାର କରି ଚିହ୍ନ ଲଗାଇଲେ। ସମୟକ୍ରମେ ସମ୍ପୂର୍ଣ୍ଣ ଚିତ୍ରଟି କେବଳ ଦାଗମୟ ହୋଇଗଲା। ଶେଷରେ ରାଜା ପାରିଷଦ ବର୍ଗଙ୍କୁ କହିଲେ, ଆଚ୍ଛା ତମେ ସମସ୍ତେ ମିଳି ଏଇ ଚିତ୍ରଟିକୁ ଥରେ କରିପାରିବ କି? ଏକଥା ଶୁଣି ସମସ୍ତେ ଚୁପ୍ ରହିଲେ। ସେମାନେ କେହି ଚିତ୍ର ରଚନା କରିବା ବା ଚିତ୍ର ଆଙ୍କିବା ବିଦ୍ୟା ଜାଣନ୍ତି ନାହିଁ। ଆଲୋଚନା କରି ଦୋଷ ଦେଖିବା ସହଜ, ମାତ୍ର ସେପରି କରାଇବା ବହୁ କଷ୍ଟ। ସମାଜରେ ରହିବାକୁ ହେଲେ ଆଲୋଚନା, ସମାଲୋଚନା, ସମୀକ୍ଷା ପ୍ରତି ମନୁଷ୍ୟ ପାଇଁ ଆବଶ୍ୟକ। ମାତ୍ର ସେ ସମାଲୋଚନା ଏପରି ଲୋକ କରିବା ଉଚିତ ଯାହା ପାଖରେ ଦୁର୍ଗୁଣର କୌଣସି ସୂଚନା ନଥିବ। ସ୍ୱୟଂ ଦୁର୍ଗୁଣୀ ହୋଇ ଯଦି ତମେ ଅନ୍ୟର ଦୁର୍ଗୁଣ କହିବ, କିପରି ପ୍ରଭାବ ପଡ଼ିବ? ଯିଏ ସ୍ୱୟଂ ଦୂରିତ ରହିତ ସେ ହିଁ ଭଦ୍ର ବିଚାର ସିନା ପ୍ରଦାନ କରିପାରିବ। ଉଦାହରଣ ନେବା, ସାବୁନ ମଇଳା ସଫା କରେ, ମଇଳା କେବେ ସାବୁନକୁ ସଫା କରେ ନା। ସବୁଠାରୁ ମଜା କଥା, ସାବୁନ ସଫା କଲା ପରେ ମଧ୍ୟ ନିଜେ ମଇଳା ହୁଏ ନା। ଠିକ୍ ସେହିପରି ଯେଉଁ ବ୍ୟକ୍ତି ଦୋଷ ରହିତ ଅନ୍ୟର ଦୋଷକୁ ଦୂର କଲେ ମଧ୍ୟ ଦୋଷୀ ହୁଏ ନା, ସେ ହିଁ ଅନ୍ୟର ଦୁର୍ଗୁଣ ଦୂର କରେ।

0: କରିବାରେ ସମର୍ଥ ହୋଇପାରେ, କାରଣ ସେ ନିଜେ ଦୋଷ କଲା ପରେ ବି ମଳିନ ହୁଏ ନା। ଯେ ନିଜେ ଦୁର୍ଗୁଣରେ ଅଭିମଣ୍ଡିତ ସେ ଅନ୍ୟକୁ ସମାଲୋଚନା କରିବାର ଅଧିକାର ହରାଇଥାଏ। ଯେ ନିଜେ ପଢ଼ିନି ସେ ଅନ୍ୟକୁ କେମିତି ପଢ଼ାଇବ? ଯେ ନିଜେ ଦୋଷୀ ସେ ଅନ୍ୟର ଦୋଷ ଦେଖାଇବ କେମିତି? ସାମାନ୍ୟ ବ୍ୟକ୍ତିଟିଏ ଯେତେବେଳେ ସ୍ୱାଧ୍ୟାୟ ମାଧ୍ୟମରେ ନିଜକୁ ପଢ଼େ, ଆତ୍ମସମୀକ୍ଷା କରେ, ସେତେବେଳେ ସେ ନିଜର ଦୋଷ ଦୂର କରିବାର ଯତ୍ନ କରେ। ଅନ୍ୟର ଦୋଷ ଦେଖିଲେ ନିଜ ପରି ତାକୁ ଭଲ ହେବାକୁ ସହଯୋଗ କରେ। ସମାଜରୁ ଅନ୍ୟକୁ ସମାଲୋଚନା କରିବାର ପ୍ରବୃତ୍ତି କେବେ ଯିବନି, କାରଣ ଅନ୍ୟକୁ ସମାଲୋଚନା କରି କିଛି ସାମାନ୍ୟ ବ୍ୟକ୍ତି ସିନା ସୁଖ ପାଆନ୍ତି, ହେଲେ ଏହା ସର୍ବସାଧାରଣରେ ସମ୍ଭବ ନୁହେଁ। ନିଜେ ଯେଉଁ ଦୋଷରେ ଦୋଷୀ ସେ ଅନ୍ୟକୁ ସମାଲୋଚନା କଲେ ନୀତିକାରଙ୍କ ମତରେ ସେ ଜଣେ ମୂଢ଼ତମ ବ୍ୟକ୍ତି। ଏପରି ସମାଲୋଚନା କରିବା ଅପେକ୍ଷା ନିଜେ କିଛି ନୀତି ଆଦର୍ଶର ଆଚରଣ କର। ତୁମ ଆଚରଣ ଦେଖି ଅନ୍ୟମାନେ ଅନୁପ୍ରାଣିତ ହେବେ ଓ ସେମାନେ ନିଜର ଦୋଷ ଦୂର କରି ଗୁଣରେ ଅଭିମଣ୍ଡିତ ହେବାକୁ ଯତ୍ନ କରିବେ। ସ୍ୱୟଂ ଭଲ କାମ କରିବା, ଅନ୍ୟକୁ ଭଲର ପ୍ରେରଣା ଦେବା ଏବଂ ସେହି ଭଲ କାମ କରିବା ଭିତରେ ଏକ ଚିନ୍ତନ ରଖିବା, ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ଏହି ବାର୍ତ୍ତା ଦେଲେ ଜଗତ ମଙ୍ଗଳମୟ ହେବ ଓ ଆମର କାର୍ଯ୍ୟ ସଫଳ ହେବ।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ବୀରେନ୍ଦ୍ର କୁମାର ପଣ୍ଡା। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 167ତମ ଭାଗ।

ବ୍ରହ୍ମା ଗୁରୁଙ୍କ ଅବମାନନା ଯୋଗୁଁ ଇନ୍ଦ୍ର ଏବଂ ଦେବତାମାନଙ୍କୁ ନିନ୍ଦା କରିଛନ୍ତି ଆଉ ବୃହସ୍ପତିଙ୍କ ସ୍ଥାନରେ ବିଶ୍ୱରୂପଙ୍କୁ ଗୁରୁ ଭାବରେ ପରିବାକୁ ପରାମର୍ଶ ଦେଇଛନ୍ତି। ସେମାନେ ବିଶ୍ୱରୂପଙ୍କୁ ଗୁରୁ ଭାବେ ବରଣ ମଧ୍ୟ କରିଛନ୍ତି। ସେ ବୈଷ୍ଣବ ବିଦ୍ୟା ବଳରେ ଅସୁରମାନଙ୍କଠାରୁ ସମ୍ପଦ କାଢ଼ି ଆଣି ଇନ୍ଦ୍ରଙ୍କୁ ଦେଇଛନ୍ତି। ଏବେ ପରୀକ୍ଷିତ ବୈଷ୍ଣବ ବିଦ୍ୟା ବା ନାରାୟଣ କବଚ ଉପଦେଶ ଶୁଣିବାକୁ ଚାହୁଁଛନ୍ତି।

ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 167ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ଦାସରଥି ଦାସ। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଦୁଃଖିଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ଆକାଶବାଣୀ କଟକ। ଶୁଣନ୍ତୁ

ଚାଷୀ ଭାଇ ଭଉଣୀମାନେ, ମକାରେ ଫଲ୍ ଆର୍ମି ୱାର୍ମ କୀଟ ଲାଗିବାର ସମ୍ଭାବନା ଅଛି। ଜୈବିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 1200 ଗ୍ରାମ ବ୍ୟୁବେରିଆ ବାସିଆନା ନାମକ କୀଟନାଶକକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଫଲ୍ ଆର୍ମି ୱାର୍ମ ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଇମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 100 ମିଲିଲିଟର ସ୍ପାଇନୋଟୋରମ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ପରେ ପନିପରିବାରେ ଝାଉଁଳା ଓ ମୂଳ ସଢ଼ା ରୋଗ ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ ଓ 1.5 ଗ୍ରାମ ଷ୍ଟ୍ରିପ୍ଟୋସାଇକ୍ଲିନ୍କୁ ମିଶାଇ ଫସଲ ମୂଳକୁ ସିଞ୍ଚନ କରନ୍ତୁ। 1 ଏକର ଟମାଟୋ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 50 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 10 ଦିନ ଆଗରୁ ପ୍ରତି ପଟାଳିରେ 20 କିଲୋଗ୍ରାମ ଭଲ ଭାବରେ ଶୁଖିଥିବା ସଢ଼ା ଗୁଣ୍ଡ ଖତ ମାଟିରେ ମିଶାଯାଏ। 1 କିଲୋଗ୍ରାମ ମଞ୍ଜି ସହ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା କାର୍ବୋସ୍କ୍ରିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିବା ପରେ ବିହନକୁ ପଟାଳିରେ ମଞ୍ଜିକୁ ମଞ୍ଜି 2.5 ସେଣ୍ଟିମିଟର ଓ ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟର ରଖି 1 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ମଞ୍ଜି ବୁଣିସାରିବା ପରେ ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ ମିଶାଇ ମାଟିକୁ ଭଲ ଭାବରେ ଭିଜାନ୍ତୁ। ଏହାପରେ ପଟାଳିଗୁଡ଼ିକୁ ପଲିଥିନ୍ କିମ୍ବା ଶୁଖିଲା ପତ୍ରରେ ଘୋଡ଼ାଇ ରଖିବା ଦ୍ୱାରା ଶୀଘ୍ର ଗଜା ହୁଏ। ପଟାଳିର ଚାରିପଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପିମ୍ପୁଡ଼ି ଲାଗନ୍ତି ନାହିଁ। ତଳି 4 ସପ୍ତାହର ହୋଇଗଲା ପରେ ମୁଖ୍ୟ ଜମିରେ ରୋପଣ କରନ୍ତୁ। କଦଳୀ ଜମିରୁ ବଳକା ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଗଛ ନ ପଡ଼ିବା ପାଇଁ 4ରୁ 5ଟି ଗଛର ପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରେ ବାନ୍ଧି ରଖନ୍ତୁ ଓ ଢେରା ଦିଅନ୍ତୁ। ସିଗାଟୋକା ପତ୍ରଦାଗ ରୋଗର ନିୟନ୍ତ୍ରଣ ପାଇଁ ଏକର ପ୍ରତି ମାଙ୍କଜେ 75% WP 400 ଗ୍ରାମ କିମ୍ବା କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% WP 400 ଗ୍ରାମ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ କଳଙ୍କି ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲ ସଢ଼ା ରୋଗ ଦମନ ଲାଗି ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ଏହି ଚାଷରେ ଧଳାମାଛି ଦମନ କରିବା ଲାଗି ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100ରୁ 140 ମିଲିଲିଟର ଇମିଡାକ୍ଲୋପ୍ରିଡ୍ 17.8% SL ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଫସଲରେ ଝାଉଁଳା ରୋଗ ଦମନ ସକାଶେ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ର ଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କ

ମଧ୍ୟାହ୍ନ 12ଟାରେ ପ୍ରଚାର କରିବୁ ଝୁମର ଗୀତ। ଆଜି ଏଥିରେ ଝୁମର ଗୀତ ପରିବେଷଣ କରିବେ ଶିଳ୍ପୀ ଉମାକାନ୍ତ ନାୟକ ଏବଂ ସାଥୀ କଳାକାରମାନେ। ଦିନ 1:20 ପ୍ରଚାର କରିବୁ ମହିଳା ମହଲ କାର୍ଯ୍ୟକ୍ରମ। ଅପରାହ୍ନ 5:30 ପ୍ରଚାର କରିବୁ ଏନ୍ସିଇଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ସନ୍ଧ୍ୟା 6ଟାରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭରେ ଶୁଣିପାରିବେ କେତୋଟି ଭକ୍ତି ଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:15। ରାତି 7ଟାରେ ପ୍ରଚାର କରିବୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ରହିଛି ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ଶିଳ୍ପୀ ମୋହନ ସୋରେନ ଏବଂ ସାଥୀ କଳାକାରମାନେ। ରାତି 7:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 8ଟାରେ। ରାତି 8:30 ଶୁଣିପାରିବେ ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପିଷୁ। ଗୀତ ଅତୀତ ସଙ୍ଗୀତକୁ ନେଇ ଆମର ଏହି ବିଶେଷ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ଆଜି ରାତି 8:40। ରାତି 10:20 ପ୍ରଚାର କରିବୁ ସୁଗମ ସଙ୍ଗୀତ। ରାତି 10:30 ଶୁଣିପାରିବେ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ଜଗତସିଂହପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ 4ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି, ଯେଉଁଟାରେ କି ପ୍ରବଳରୁ ଅତି ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବଂ ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ କିମ୍ବା 2ଟା ସ୍ଥାନରେ ରହିବାର ସମ୍ଭାବନା ରହିଛି। ଅଲଗା ଜିଲ୍ଲା ଗୁଡ଼ିକ ଯେମିତିକି ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଏବଂ ସୋନପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥି
0: ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ 3,500ରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଏହାସହ 10ଟି ଜିଲ୍ଲାରେ ଆଜି ପାଇଁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ପ୍ରଭାବିତ ସ୍ଥାନଗୁଡ଼ିକରେ 33ଟି ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି ଏବଂ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଜରୁରୀକାଳୀନ ଔଷଧ ମହଜୁଦ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ବର୍ଷା ସ୍ଥିତିର ସମୀକ୍ଷା କରି ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ୱ ଦେଇଥିଲେ। ଏହାସହ ପ୍ରତ୍ୟେକ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 46ତମ ଉଚ୍ଚସ୍ତରୀୟ ଅନୁମୋଦନ କମିଟି ବୈଠକରେ 27ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ମିଳିଛି। 15ଟି ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକରେ 247,115 କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଡାଟା ସେଣ୍ଟର ଏବଂ AI, ଶକ୍ତି ଓ ଇସ୍ପାତ, ସେମିକଣ୍ଡକ୍ଟର, ସବୁଜ ଶକ୍ତି, ସ୍ୱାସ୍ଥ୍ୟସେବା, ବୟନ ଶିଳ୍ପ ଓ ଜାହାଜ ନିର୍ମାଣ ରହିଛି। ଏହାଦ୍ୱାରା 50,162 ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି। ରାଜ୍ୟରେ ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ନିମନ୍ତେ ବୃହତ ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧ ଆରମ୍ଭ କରାଯିବ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ସଦସ୍ୟତା ଅଭିଯାନ ଶୁଭାରମ୍ଭ କରିବେ। ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂଆ ମୋବାଇଲ୍ ଆପ୍ର ମଧ୍ୟ ଶୁଭାରମ୍ଭ ହେବ। ଏଥିରେ ବଡ଼ମ୍ବା ଏବଂ ଆସିକା ଚିନିକଳ କାର୍ଯ୍ୟକ୍ଷମ କରିବା ନେଇ ଯୋଜନାର ଆରମ୍ଭ କରାଯିବା ସହ ପ୍ରାଥମିକ କୃଷି ସମବାୟ ସମିତି ଓ ବହୁମୁଖୀ ସମବାୟ ସମିତିଗୁଡ଼ିକର ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅକ୍ଟୋବର ମାସ 27 ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ସାଂସଦ ନବଚରଣ ମାଝି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ମାଝି କହିଛନ୍ତି, ରାଇରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ବୃହତ ଚକ୍ଷୁ ଚିକିତ୍ସା ଶିବିରରେ ରାଷ୍ଟ୍ରପତି ଯୋଗଦେବା ସହ ବହଳଦାସ୍ଥିତ ମା କିଚକେଶ୍ୱରୀ ମନ୍ଦିର ପରିଦର୍ଶନ କରିବେ। ନିଃଶୁଳ୍କ ଶିକ୍ଷା ଯୋଜନା ଜ୍ଞାନୋଦୟ ଅଧୀନରେ ଚଳିତ ଶିକ୍ଷାବର୍ଷ ପାଇଁ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଦ୍ୱିତୀୟ କିସ୍ତି ସ୍ୱରୂପ 14,34,00,000 ଟଙ୍କା ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ପ୍ରଥମ କିସ୍ତି ସ୍ୱରୂପ ପୂର୍ବରୁ 9,56,00,000 ଟଙ୍କା ପ୍ରଦାନ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାମ୍ସ ମାଧ୍ୟମରେ ଆଉ 3ଟି କିସ୍ତିରେ ସମ୍ପୂର୍ଣ୍ଣ ଅର୍ଥରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆର୍ଥିକ ଓ ସାମାଜିକ ଦୁର୍ବଳ ବର୍ଗର ଲୋକମାନଙ୍କୁ ମାଗଣା ଆଇନସେବା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। 60 ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଳି ବାମନ ବେଶ ହେବ। ଦ୍ୱିପ୍ରହର ବେଶ ଶେଷ ହେବା ପରେ ବାମନ ରୂପୀ ବାଳକ ରୂପରେ ଶ୍ରୀଜଗନ୍ନାଥ ରତ୍ନ ସିଂହାସନରେ ଉଭା ହେବେ। ଶ୍ରୀବଳଭଦ୍ର ରାଜବେଶ ଏବଂ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ। ଗତକାଲି ଶ୍ରୀମନ୍ଦିରରେ ବାମନ ଜନ୍ମନୀତି ସମ୍ପନ୍ନ ହୋଇଥିବା ବେଳେ ନୟାଗଡ଼ସ୍ଥିତ ନୀଳମାଧବ ପୀଠ ଓ ଶ୍ରୀ ରଘୁନାଥଜୀଉଙ୍କ ପୀଠରେ ବାମନ ଜନ୍ମନୀତି ପାଳିତ ହୋଇଯାଇଛି।

0: ଓଡ଼ିଶା ଫୁଟବଲ ସଂଘ ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ପକ୍ଷରୁ ଆୟୋଜିତ ଆନ୍ତଃ ଜିଲ୍ଲା ବରିଷ୍ଠ ପୁରୁଷ ସାହାଣିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୁନ୍ଦରଗଡ଼, ଭୁବନେଶ୍ୱର, ସୁବର୍ଣ୍ଣପୁର ଓ ନୂଆପଡ଼ା ଜୋନ୍ରେ ଆରମ୍ଭ ହୋଇଛି। ଗତକାଲି ଭୁବନେଶ୍ୱର ଜୋନ୍ ମ୍ୟାଚ୍ରେ ଝାରସୁଗୁଡ଼ା ଏବଂ ଭୁବନେଶ୍ୱର ବିଜୟୀ ହୋଇଛନ୍ତି। ସୁବର୍ଣ୍ଣପୁର ଜୋନ୍ରେ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିତିଥିବା ବେଳେ ସୁନ୍ଦରଗଡ଼ ଜୋନ୍ରେ ବଲାଙ୍ଗୀର ବିଜୟୀ ହୋଇଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଆଜି ପଞ୍ଚମ ଦିନରେ ଭାରତୀୟ କ୍ରୀଡ଼ାବିତ୍ମାନେ ନୌଚାଳନା, ଉଷୁ, ବନ୍ଧୁକ ଚାଳନା ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଉଷୁ ଖେଳାଳି ରୋଷିବିନା ଦେବୀ ମହିଳା 60 କିଲୋଗ୍ରାମ ବର୍ଗରେ ଫାଇନାଲରେ ଚୀନ୍ର ଖେଳାଳିଙ୍କ ସହ ମୁକାବିଲା କରିବାକୁ ଥିବାବେଳେ ଅନିମେଶ କୁଜୁର ଏବଂ ଗୁରିନ୍ଦର ବୀର ସିଂ ପୁରୁଷ 100 ମିଟର ଦୌଡ଼ରେ ପ୍ରଦର୍ଶନ କରିବେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ସାପ କାମୁଡ଼ାର ଚିକିତ୍ସା। ଆଲୋଚନା କରିଛନ୍ତି ଡାକ୍ତର ମୀନାକ୍ଷୀ ମହାନ୍ତି।
2: ଭାରତର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ସାପ ଦେଖାଯାଆନ୍ତି ଏବଂ ଆମ ଭାରତରେ ପ୍ରାୟ ପ୍ରତିବର୍ଷ 30,000 ଲୋକ ସାପ କାମୁଡ଼ା ଯୋଗୁଁ ମୃତ୍ୟୁବରଣ କରନ୍ତି। ସାଧାରଣତଃ କୃଷକ, ଜଙ୍ଗଲରେ କାମ କରୁଥିବା ବ୍ୟକ୍ତି ଓ ଅନ୍ୟ ଜନସାଧାରଣଙ୍କୁ ମଧ୍ୟ ସାପ କାମୁଡ଼ିବାର ସମ୍ଭାବନା ଥାଏ। ସାପ କାମୁଡ଼ିଥିବା ବ୍ୟକ୍ତିକୁ ପ୍ରାଥମିକ ଚିକିତ୍ସାରେ କେତୋଟି ସାଧାରଣ କଥା ବ୍ୟତୀତ ଅନ୍ୟ କୌଣସି କାମ କରିବା ଉଚିତ ନୁହେଁ। ସାପ କାମୁଡ଼ିଥିବା ବ୍ୟକ୍ତିକୁ ବିଳମ୍ବ ନ କରି ଡାକ୍ତରଖାନା ନେଇଯିବା ଉଚିତ। ଅନେକ ସମୟରେ ବିଷ ନଥିବା ସାପ କାମୁଡ଼ିଥିଲେ ମଧ୍ୟ ଅତ୍ୟଧିକ ଭୟ ବା ବିଚଳିତ ହେବା ଯୋଗୁଁ ରୋଗୀର ଅସୁବିଧା ହୋଇଥାଏ। ତେଣୁ ରୋଗୀକୁ ନିହାତି ମାନସିକ ସାନ୍ତ୍ୱନା ଦେବା ଉଚିତ। ଏହା ବ୍ୟତୀତ ଯଦି ବିଷଧର ସାପ କାମୁଡ଼ିଥାଏ ତେବେ ବହୁ ସମୟରେ ଦେଖାଯାଇଥାଏ ଯେ ମନ୍ଦିରରେ ପାଣି ଢାଳିବା ଓ ଗୁଣିଆ ପାଖକୁ ନେଇ ଚିକିତ୍ସା କରିବା ଦ୍ୱାରା ବହୁତ ଅମୂଲ୍ୟ ସମୟ ନଷ୍ଟ ହୋଇଯାଇଥାଏ। ଏହି ସମୟ ନଷ୍ଟ ହେବା ଦ୍ୱାରା ରୋଗୀ ଦେହରେ ବିଷ ଖେଳାଇ ହୋଇଯାଇଥାଏ ଓ ତାର ଜୀବନ ବଞ୍ଚାଇବା କଷ୍ଟକର ହୋଇପଡ଼େ। ସାପ କାମୁଡ଼ିଥିବା ବ୍ୟକ୍ତିକୁ ଆଶ୍ୱାସନା ଦେବା ଉଚିତ ଏବଂ ଅନେକ ସମୟରେ ବିଷ ନଥିବା ସର୍ପ ଦ୍ୱାରା ମଧ୍ୟ ଲୋକ ଆକ୍ରାନ୍ତ ହୋଇଥାନ୍ତି। ସାପ କାମୁଡ଼ିଥିବା ଅଙ୍ଗରେ ପିନ୍ଧିଥିବା ମୁଦି, ଘଣ୍ଟା, ପାଉଁଜି ଇତ୍ୟାଦି ଖୋଲି ଦିଅନ୍ତୁ। କ୍ଷତ ସ୍ଥାନକୁ ବାନ୍ଧିବା ପାଇଁ ସୁତୁଲି, କଟା ଦଉଡ଼ି, କଟା ରବର ଟ୍ୟୁବ୍, ଇଲେକ୍ଟ୍ରିକ୍ ତାର ବହୁତ ସମୟରେ ଲୋକମାନେ ବ୍ୟବହାର କରନ୍ତୁ, କିନ୍ତୁ ଏସବୁ ବ୍ୟବହାର କରିବା ଉଚିତ ନୁହେଁ। କେବଳ ହାଲକା କରି କ୍ଷତ ସ୍ଥାନ ଉପରକୁ କପଡ଼ାରେ ବାନ୍ଧିବା ଉଚିତ। କାମୁଡ଼ିଥିବା ହାତକୁ ଛାତି ତଳକୁ ଝୁଲାଇ ରଖନ୍ତୁ। ଗୋଡ଼କୁ କାମୁଡ଼ୁଥିଲେ ସଳଖ କରି ରଖିବାକୁ ଚେଷ୍ଟା କରନ୍ତୁ। ସାପ ବିଷରୁ ରକ୍ଷା ପାଇବା ପାଇଁ ସର୍ପବିଷ ନିରୋଧକ ଇଞ୍ଜେକ୍ସନ୍ ହିଁ ଏକମାତ୍ର ବିକଳ୍ପ। ଏହାକୁ ଆଣ୍ଟି ସ୍ନେକ୍ ଭେନମ୍ କୁହାଯାଏ ଏବଂ ଏହା ଡାକ୍ତରଖାନାମାନଙ୍କରେ ଉପଲବ୍ଧ ହୁଏ। ଯଥାଶୀଘ୍ର ଏହି ସୁବିଧା ମିଳୁଥିବା ନିକଟତମ ଡାକ୍ତରଖାନାକୁ ରୋଗୀକୁ ନିଆଯିବା ଉଚିତ। ଡାକ୍ତରଖାନାରେ ଯିବା ବାଟରେ ରୋଗୀଠାରେ ଦେଖାଯାଉଥିବା ଲକ୍ଷଣମାନ ଡାକ୍ତରମାନଙ୍କୁ କହିବା ଉଚିତ। ସାପ କାମୁଡ଼ିଲେ ବ୍ୟକ୍ତି ଅତ୍ୟଧିକ ବିଚଳିତ ହେବା ଉଚିତ ନୁହେଁ କିମ୍ବା ଅତ୍ୟଧିକ ଭୟଭୀତ ହେବା ଉଚିତ ନୁହେଁ। କ୍ଷତ ଜାଗାରେ ବରଫ ଲଗାଇବା ବା ଇଲେକ୍ଟ୍ରିକ୍ ସକ୍ ଦେବା ଅନୁଚିତ। ଦେଶୀ ଚିକିତ୍ସା କରିବା ବା କୌଣସି ଚେରମୂଳି ଲଗାଇବା, ଜାରମୁହୁରା ଲଗାଇବା ବା ଅନ୍ୟ କୌଣସି ପଦାର୍ଥ କ୍ଷତ ଜାଗାରେ ଲଗାଇବା ଉଚିତ ନୁହେଁ। କ୍ଷତ ଜାଗାକୁ ଛୁରୀରେ କାଟିବା, ଚୁଚୁମିବା କିମ୍ବା ଅନ୍ୟ କୌଣସି କାମ କରିବା ଅନୁଚିତ। ଏହାଦ୍ୱାରା କ୍ଷତ ବଡ଼ ହୋଇଯାଇଥାଏ ଏବଂ ସେଥିରେ ସଂକ୍ରମଣ ହେବାର ସମ୍ଭାବନା ଥାଏ। ରୋଗୀକୁ ସଙ୍ଗେ ସଙ୍ଗେ ବିଶେଷ ଧାଁ ଧପଡ଼ କରିବା ବା ଶାରୀରିକ ପରିଶ୍ରମ କରିବା ପାଇଁ ମନା କରିବା ଉଚିତ, କାରଣ ଏ ଦ୍ୱାରା ବିଷ ଜଲ୍ଦି ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ରକ୍ତ ଦ୍ୱାରା ବ୍ୟାପି ଯାଇଥାଏ। ଚଲାବୁଲା ବା କୌଣସି କାମ ପାଇଁ ରୋଗୀକୁ ବାରଣ କରାଯିବା ଉଚିତ। ରୋଗୀକୁ ଖାଦ୍ୟ ପଦାର୍ଥ କିମ୍ବା ନିଶାଦ୍ରବ୍ୟ ଦେବା ଉଚିତ ନୁହେଁ। ଡାକ୍ତରଙ୍କର ତତ୍ତ୍ୱାବଧାନରେ ଆଣ୍ଟି ସ୍ନେକ୍ ଭେନମ୍ ବା ସାପ ବିଷ କାଟିବା ପାଇଁ ଔଷଧ ଦିଆଯାଇଥାଏ। ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୋଇପାରେ, କିନ୍ତୁ ଡାକ୍ତରଙ୍କର ସିଧାସଳଖ ତତ୍ତ୍ୱାବଧାନରେ ଏଟା ଦେଲେ ପାର୍ଶ୍ୱ ପ୍ରତିକ୍ରିୟା ହେବା ସତ୍ତ୍ୱେ ମଧ୍ୟ ଦିଆଯାଇପାରେ ଏବଂ ଲୋକର ଜୀବନ ବଞ୍ଚାଯାଇପାରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ସାପ କାମୁଡ଼ାର ଯତ୍ନ ଚିକିତ୍ସା। ଆଲୋଚନା କରିଥିଲେ ଡାକ୍ତର ମୀନାକ୍ଷୀ ମହାନ୍ତି।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆଜି ଆଭାସୀ ମାଧ୍ୟମରେ ସେବାଯାତ୍ରାର ଅଂଶଗ୍ରହଣକାରୀଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଜାତିସଂଘ ନିରାପତ୍ତା ପରିଷଦର ପରାମର୍ଶଦାତା ମନ୍ତ୍ରୀସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରି ଶାନ୍ତି ଓ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଓମାନର ପୂର୍ବ ଉପକୂଳରେ ବାଣିଜ୍ୟିକ ଜାହାଜ ଏମ୍ଭି କେପ୍ ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେବା ସଂକଳ୍ପ ଅଭିଯାନ ଅଧୀନରେ ଆଜି ଆଭାସୀ ମାଧ୍ୟମରେ ଭାବନଗରରୁ ବାରାଣସୀ ପର୍ଯ୍ୟନ୍ତ ସେବାଯାତ୍ରାର ଅଂଶଗ୍ରହଣକାରୀଙ୍କ ସହ ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ କାର୍ଯ୍ୟକ୍ରମରେ ଏହି ଯାତ୍ରା ସମ୍ପର୍କରେ ସେବାଯାତ୍ରୀମାନଙ୍କ ଅଭିଜ୍ଞତା ଆଦାନ ପ୍ରଦାନ କରିବେ। ଚଳିତ ମାସ 17 ସେବାଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ଜନସେବାକୁ ଲୋକଲୋଚନକୁ ଆଣିବା ଲାଗି ସେବା ସଂକଳ୍ପ ଅଭିଯାନର ଏହା ଏକ ଅଂଶବିଶେଷ। ଅଂଶଗ୍ରହଣକାରୀମାନେ ସହର, ଜିଲ୍ଲା ଏବଂ ଗ୍ରାମ ମଧ୍ୟ ଦେଇ ଯାତ୍ରା କରି ସାମାଜିକ ସେବା ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବା ସହ ତୃଣମୂଳ ସ୍ତରରୁ ହେଉଥିବା କାର୍ଯ୍ୟ ସମ୍ପର୍କରେ ଅବଗତ କରୁଛନ୍ତି। ଏହା ଏକ ମୋଟରସାଇକେଲ ଯାତ୍ରା ମଧ୍ୟରେ ସୀମିତ ନୁହେଁ, ବରଂ ସେବା, ଯୋଗାଯୋଗ, ଯୁବ ଅଂଶଗ୍ରହଣ, ସାମାଜିକ ମଙ୍ଗଳ ଏବଂ ସାଂସ୍କୃତିକ ଭାବକୁ ଏକତ୍ର କରିଥାଏ। 10 ସେବାଯାତ୍ରୀ ଦଳ ଭଦ୍ନଗରରୁ ବାରାଣସୀ ଯାତ୍ରା କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ସମ୍ପର୍କରେ ଯାତ୍ରୀ ଦଳ ସୂଚନା ପ୍ରଦାନ କରୁଛନ୍ତି। କାର୍ଯ୍ୟକ୍ରମ ମଧ୍ୟରେ ସ୍ୱଚ୍ଛତା ଅଭିଯାନ ଏବଂ ବିଦ୍ୟାଳୟ, ହସ୍ପିଟାଲ, ନର୍ସିଂହୋମ୍ ଏବଂ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକରେ ବିଭିନ୍ନ କାର୍ଯ୍ୟ ଏବଂ ହିତାଧିକାରୀମାନଙ୍କ ସହ ଏହି ଯାତ୍ରୀ ଦଳ ଆଲୋଚନା କରୁଛନ୍ତି। ଅକ୍ଟୋବର 7 ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗତ 17 ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାତିସଂଘ ନିରାପତ୍ତା ପରିଷଦର L69 ପରାମର୍ଶଦାତା ମନ୍ତ୍ରୀସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରିଛନ୍ତି। ଡକ୍ଟର ଜୟଶଙ୍କରଙ୍କ ସହିତ ସେଣ୍ଟ ଲୁସିଆନାର ପ୍ରତିପକ୍ଷ ଆଲ୍ଭା ବାପ୍ଟିଷ୍ଟ ସହ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଡକ୍ଟର ଜୟଶଙ୍କର କହିଛନ୍ତି ବିଶ୍ୱର ବିଭିନ୍ନ ଭାଗରେ ହେଉଥିବା ଅପ୍ରତ୍ୟାଶିତ ପରିବର୍ତ୍ତନର ସର୍ବାଧିକ ପ୍ରଭାବ ବିଶ୍ୱର ଦକ୍ଷିଣ ଭାଗର ରାଷ୍ଟ୍ରଗୁଡ଼ିକ ଉପରେ ପଡ଼ୁଛି। ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଜାରି ରହିଥିବା ବିବାଦ ଏବଂ ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପ୍ରତି ରହିଥିବା ଆତଙ୍କ ବିରୋଧରେ ଜାତିସଂଘ ନିରାପତ୍ତା ପରିଷଦର ଉଦାସୀନତାରେ ସୁଧାରର ଆବଶ୍ୟକତା ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସୁଧାର ପରିସ୍ଥିତି ଦୀର୍ଘ ସମୟ ଧରି ଜାରି ରହିଲେ ଦେଶ ଦେଶ ମଧ୍ୟରେ ଅସମାନତା ଆହୁରି ବୃଦ୍ଧି ପାଇଥାଏ। L69 ଏବଂ C10ର ସଦସ୍ୟମାନେ ଜାତିସଂଘ ନିରାପତ୍ତା ପରିଷଦରେ ସୁଧାର ପରିସ୍ଥିତି ଆଗେଇ ନେବା ଲାଗି ସମ୍ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାତିସଂଘ ନିରାପତ୍ତା ପରିଷଦରେ L69 ପରାମର୍ଶଦାତା ମନ୍ତ୍ରୀସ୍ତରୀୟ ବୈଠକରେ ଶାନ୍ତି ଓ ସୁରକ୍ଷା ନେଇ ଆଲୋଚନା କରିଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୟାକ୍ସି ଚାଳକ ଏବଂ କୃଷକମାନଙ୍କ କଲ୍ୟାଣ ନିମନ୍ତେ ଦୁଇଟି ବୃହତ୍ ପଦକ୍ଷେପ ଭାରତ ଟ୍ୟାକ୍ସି ଏବଂ ମୁଖ୍ୟମନ୍ତ୍ରୀ କୃଷକ ସମୃଦ୍ଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ଭାରତ ଟ୍ୟାକ୍ସି ଯୋଜନା ଅଧୀନରେ ଦୁଇଚକିଆ ଟ୍ୟାକ୍ସି ଏବଂ ତିନିଚକିଆ ଗାଡ଼ିର ଚାଳକମାନେ ପଞ୍ଜୀକରଣ ମାଧ୍ୟମରେ ଜିରୋ କମିଶନରେ ଯୋଗଦେବା ଲାଗି ସକ୍ଷମ ହେବେ। ସେମାନଙ୍କୁ 5 ଲକ୍ଷ ଟଙ୍କାର ସାମାଜିକ ସୁରକ୍ଷା ପ୍ରଦାନ କରାଯିବ। ଏହି ଅଭିଯାନ ଲକ୍ଷ୍ନୌ, ଗୋରଖପୁର, ବାରଣାସୀ ଏବଂ ପ୍ରୟାଗରାଜଠାରେ ଆରମ୍ଭ ହୋଇଛି। ଲକ୍ଷ୍ନୌ ବିମାନ ବନ୍ଦର, ଲକ୍ଷ୍ନୌ ମେଟ୍ରୋ ଏବଂ ଲକ୍ଷ୍ନୌ ପୁଲିସ୍ ସହିତ ବିଭିନ୍ନ ଅନୁଷ୍ଠାନ ସହ ବୁଝାମଣା ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କୃଷକ ସମୃଦ୍ଧି ଯୋଜନା ଅଧୀନରେ ଉତ୍ତରପ୍ରଦେଶ ସମବାୟ ଗ୍ରାମ୍ୟ ବିକାଶ ବ୍ୟାଙ୍କ ଜରିଆରେ କୃଷକମାନଙ୍କୁ ଋଣ ଉପରେ ସୁଧହାର 11%ରୁ 6%କୁ ହ୍ରାସ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି କୃଷକମାନେ କୃଷି, କୃଷି ଉପକରଣ, ଦୀର୍ଘମିଆଦୀ ଋଣ ବ୍ୟବସ୍ଥାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିନିମନ୍ତେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ବର୍ଷରେ 5 ଲକ୍ଷ କ୍ଷୁଦ୍ର ନାମମାତ୍ର ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଆଦିତ୍ୟନାଥ କହିଛନ୍ତି। ଓମାନର ପୂର୍ବ ଉପକୂଳରେ ବାଣିଜ୍ୟିକ ଜାହାଜ ଏମ୍ଭି କେପ୍ ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଜାହାଜରେ ଥିବା 20 ଜଣ ଭାରତୀୟ ନାବିକ ଏବଂ ଅନ୍ୟ 19 ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଓମାନସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ଭାରତୀୟ ନାବିକମାନଙ୍କ ଶୀଘ୍ର ଦେଶାନ୍ତର ପାଇଁ ଓମାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରକ୍ଷା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଆସନ୍ତା ଡିସେମ୍ବରରେ ହେବାକୁ ଥିବା G20 ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ରୁଷ ରାଷ୍ଟ୍ରପତି ଭ୍ଲାଡିମିର୍ ପୁତିନ୍ଙ୍କୁ ନିମନ୍ତ୍ରଣ କରାଯାଇଛି। ଆମେରିକାର ସେକ୍ରେଟାରୀ ମାର୍କୋ ରୁବିଓ ନ୍ୟୁୟର୍କଠାରେ ଗତକାଲି ଏହି ସୂଚନା ଦେଇଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କ ସହ ଆଲୋଚନା ପରେ ଶ୍ରୀ ରୁବିଓ ଏହି ମତାମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ଭୋକାଲ୍ ଫର୍ ଲୋକାଲ୍ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଏ କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ସ୍ଥାନୀୟ କାରିଗରମାନଙ୍କୁ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସ୍ୱରୂପ ଭୋକାଲ୍ ଫର୍ ଲୋକାଲ୍ ପ୍ରୋହାହିତ କରାଯାଇଛି। ଭାରତର ଉପଭୋକ୍ତାମାନେ ଆମଦାନୀ ଏବଂ ବ୍ରାଣ୍ଡେଡ୍ଯୁକ୍ତ ସାମଗ୍ରୀ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି, ଫଳରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ କାରିଗରମାନଙ୍କ ସାମଗ୍ରୀଗୁଡ଼ିକ ବଜାର କ୍ଷମତା ହ୍ରାସ ପାଉଛି, ଫଳରେ ସ୍ୱଦେଶୀ ସାମଗ୍ରୀଗୁଡ଼ିକର ଚାହିଦା କ୍ରମଶଃ କ୍ଷତିଗ୍ରସ୍ତ ହେଉଛି। ଭୋକାଲ୍ ଫର୍ ଲୋକାଲ୍ ପଦକ୍ଷେପ ଦ୍ୱାରା ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ଚାହିଦା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି। ଏଥିରେ କୌଣସି ଶୁଳ୍କ ପ୍ରତିବନ୍ଧକ ଲାଗୁ ହୋଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ ସେବାର ଅର୍ଥ ହେଉଛି ଆମର ପୂର୍ବପୁରୁଷମାନେ କରିଥିବା କାର୍ଯ୍ୟ ସଂରକ୍ଷଣ କରିବା ଏବଂ ଭାରତର କାରିଗର, ହସ୍ତତନ୍ତ ଏବଂ ବିଶ୍ୱକର୍ମା ପରମ୍ପରାର ମର୍ଯ୍ୟାଦା, ସମର୍ଥନ ଏବଂ ସମୃଦ୍ଧିର ସୁଯୋଗ ପ୍ରଦାନ କରିବା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତିରୁପତି ଇନ୍ଫ୍ରା ପ୍ରୋଜେକ୍ଟ କମ୍ପାନୀ ସମ୍ପର୍କିତ ମାମଲାରେ ଦିଲ୍ଲୀ, ମୋହାଲି, ଚଣ୍ଡୀଗଡ଼, ପଞ୍ଚକୁଳ ଏବଂ ଲୁଧିଆନା ଆଦି 26ଟି ସ୍ଥାନରେ ତଲାସୀ ଅଭିଯାନ ଆରମ୍ଭ ହୋଇଛି। କଳାଧନ ନିବାରଣ ଆଇନ ଅଧୀନରେ ତଲାସୀ ଅଭିଯାନ ଜାରି ରହିଛି। ବ୍ୟାଙ୍କ ଦୁର୍ନୀତି ମାମଲା ଅଧୀନରେ କମ୍ପାନୀର ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତିରୁପତି ଇନ୍ଫ୍ରା ପ୍ରୋଜେକ୍ଟ କମ୍ପାନୀ 290 କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲାରେ ସମ୍ପୃକ୍ତ ରହିଛି। ସମରକନ୍ଦଠାରେ ଗତକାଲି ଅନୁଷ୍ଠିତ ଫାଇଡ୍ ଚେସ୍ ଅଲିମ୍ପିଆଡ୍ର ସପ୍ତମ ପର୍ଯ୍ୟାୟରେ ଭାରତ ଇଂଲଣ୍ଡକୁ 2.5-1.5ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଡି ଗୁକେଶ ଏବଂ ଆର୍ ପ୍ରଜ୍ଞାନନ୍ଦ ଖେଳିଥିଲେ। ମହିଳା ବିଭାଗରେ ଭାରତର ବି ସବିତା ଶ୍ରୀ ସପ୍ତମ କ୍ରମାଗତ ବିଜୟ ହାସଲ କରିଛନ୍ତି। ଭାରତ ସପ୍ତମ ପର୍ଯ୍ୟାୟରେ ଜର୍ମାନୀକୁ 3.5-0.5ରେ ପରାସ୍ତ କରିଛି। ସାବିତ୍ରୀ ସିଂ ହେଉଛନ୍ତି ଅଲମ୍ପିଆଡ୍ ପ୍ରତିଯୋଗିତାର ଏକମାତ୍ର ଖେଳାଳି ଯିଏକି ସମସ୍ତ 7ଟିଯାକ ଖେଳରେ ବିଜୟ ଲାଭ କରିଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଆଜି ପଞ୍ଚମ ଦିନରେ ରୋଇଂ, ୟୁସୁ, ଦୌଡ଼କୁଦ, ସୁଟିଂ, ସ୍ପ୍ରିଣ୍ଟ ଆଦି ପ୍ରତିଯୋଗିତାରେ ଭାରତୀୟ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ମହିଳା 60 କିଲୋଗ୍ରାମ ସାଣ୍ଡର ଫାଇନାଲରେ ୟୁସୁ ପ୍ରତିଯୋଗୀ ରୋସିବିନା ଦେବୀ ଭାଗ ନେବେ। ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଜାମାନର ଆଇଚିଠାରେ ଅନୁଷ୍ଠିତ ସେମିଫାଇନାଲରେ ଭାରତ ଚୀନ୍ଠାରୁ 3-1 ପରାସ୍ତ ହେବା ପରେ ଏହି ପଦକ ପାଇଛି। ପଶ୍ଚିମ କେନ୍ଦ୍ରୀୟ ଏବଂ
ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆନ୍ଧ୍ରପ୍ରଦେଶର କଳିଙ୍ଗ ପଟ୍ଟନମ୍ ଗତକାଲି ବିଳମ୍ବିତ ରାତିରେ ସ୍ଥଳଭାଗ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ଆଜି ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ଆନ୍ଧ୍ରପ୍ରଦେଶ ଝାଡ଼ଖଣ୍ଡ ଏବଂ ଛତିଶଗଡ଼

0: ଅନ୍ୟାନ୍ୟ ରାଜ୍ୟକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆଜି ଆଭାସୀ ମାଧ୍ୟମରେ ସେବାଯାତ୍ରାର ଅଂଶଗ୍ରହଣକାରୀଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଜାତିସଂଘ ନିରାପତ୍ତା ପରିଷଦର ପରାମର୍ଶଦାତା ମନ୍ତ୍ରୀସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରି ଶାନ୍ତି ଓ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଓମାନର ପୂର୍ବ ଉପକୂଳରେ ବାଣିଜ୍ୟିକ ଜାହାଜ ଏମ୍ଭି କେପ୍ ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲିଭରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସାନ୍ତାଳି ଅଖଳା କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ଆସ୍ତା।

ଶେଷ ହେଲା ସାନ୍ତାଳିଆଖଳା କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ଆସ୍ଥା। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମରେ କଣ୍ଠଶିଳ୍ପୀ ସ୍ୱାଗତିକା ପଟ୍ଟନାୟକ, ଗୀତ ରଚନା ଗୌର ପଟ୍ଟନାୟକ।

ଶୁଣୁଥିଲେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଥିଲେ ସ୍ୱାଗତିକା ରଥ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।

ଉନାର ଅଭିବ୍ୟକ୍ତି କେତେବେଳେ ସେହି ସାଦା କାଗଜ ମନକୁ ଆନ୍ଦୋଳିତ କରେ ତ ଆଉ କେତେବେଳେ ସାଦା କାଗଜରେ ଅଙ୍କାଯାଇଥିବା ସୁନ୍ଦର ଅକ୍ଷର ମନକୁ ଆନମନା କରେ। ଆସନ୍ତୁ ଶୁଣିବା ଶ୍ରୋତବନ୍ଧୁ କାଗଜ ଆଉ କାଗଜର ଚିଠି କଥା ଆଜିର ଏହି ଗୀତାଞ୍ଜଳି କାର୍ଯ୍ୟକ୍ରମରେ। ସାଦା ସାଦା ସେହି ମନ କାଗଜରେ ମୁଁ ଲେଖିଦେଲି ଯେତେବେଳେ ତମରି ନାଁ ଆଉ ତମରି ଠିକଣା, ସେତେବେଳେ ମୋ ଜୀବନରେ ଯେମିତି ଆସିଗଲା ତମାମ ଫୁଲର ସକାଳ। ଆଉ ଏ ବୟସରେ ତମ ପ୍ରେମର ମଳୟ ମୋତେ ଛୁଇଁଗଲା ଧୀରେ ଧୀରେ। ମୋ ଜୀବନ ସତରେ ସାତ ରଙ୍ଗରେ ରଙ୍ଗେଇ ଯାଉଥିଲା।

ଠିକ୍ ସେତେବେଳେ ହୃଦୟ ଅଗଣାରେ କାହା ପାଦ ଶବ୍ଦରେ ଚମକି ଉଠେ କିଶୋରୀ। ନୀତି ପ୍ରତି ଭାବନାରେ ଉଙ୍କି ମାରୁଥିବା ତାର ସେ ଭାବନାର ନାୟକକୁ ନେଇ ସେ ସଜାଡ଼ି ଚାଲିଥାଏ ତା ପ୍ରେମର ତାଜମହଲକୁ। ମନ କଲମରେ ପ୍ରେମ କାଗଜରେ ଦୁଇଟି ନାଁ ଲେଖି ଉଡ଼େଇ ଦିଏ ଦୂର ଆକାଶକୁ।

ଆଉ ସେ ମନ କଲମରେ ପ୍ରେମ କାଗଜରେ ମୁଁ ଲେଖିଥିଲି ମୋର ହୃଦୟର ସାଇତା ଗୋପନ କଥା ସବୁକୁ। ତମେ ମୋତେ କାଗଜରେ ନୁହେଁ ହୃଦୟରେ ଆଙ୍କି ରଖ ବୋଲି ଅଳି କରୁଥିଲି ତମ ପାଖରେ। ଇଚ୍ଛା ଥିଲା ତମ ପ୍ରୀତି ସାଗରରେ ଛୋଟ ଗୋଟେ ପ୍ରେମ ନଈଧାର ସାଜି ମିଶିଯିବାକୁ ଆଉ ହଜିଯିବାକୁ ତମର ସେ ଉତ୍ତାଳ ତରଙ୍ଗରେ। ତମ ପାଖରେ ଗୋଟିଏ ଓଳି ଥିଲା ମୋର, ଜହ୍ନ ବୋଲି ମୋତେ ଡାକିବନି କେବେ, କଳଙ୍କରେ କାଳେ ବୁଡ଼ିଯିବି, କାଗଜରେ କେବେ ଆଙ୍କିବନି ମୋତେ, ପବନରେ କାଳେ ଉଡ଼ିଯିବି।

କିନ୍ତୁ ତୁମେ ସତରେ କେମିତିକା ପୁଅ କେଜାଣି, ପ୍ରତିକ୍ରିୟା ବିହୀନ ତୁମର ସେ ମନ, କେମିତି ତୁମକୁ ବୁଝେଇବି ମୋ ଚିନ୍ତା ଚେତନାରେ କେବଳ ତୁମରି ପ୍ରତିଛବି, ମୋ ମନ କାଗଜରେ ତୁମରି ନାଁ ଲେଖି ତାକୁ ଆଜି ପ୍ରୀତିର ସ୍ୱରେ ଭସେଇ ଦେଇଛି। ଯେତେ ଯେତେ ବାଧା ବନ୍ଧନର ଢେଉ ଆସିଲେ ବି ଆଶା କରୁଥିଲି ହଜିଯିବନି ମୋ ମନ କାଗଜର ଡଙ୍ଗା, ଆଉ ଶେଷ ହେବନି ଆମର ଏଇ ପ୍ରେମ କାହାଣୀ।

0: କାର ଚାଲ ହଉ,
1: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
0: ଓହୋ, ମାନେ କଥାଟା ଟିକେ ଫିଜେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
0: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହ? ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା।
0: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ଆଉ ତମେ ଶିହରିତ ହୋଇଥିଲ ମୋ ପ୍ରେମର ଆବେଦନରେ। ମୁଁ ଅନ୍ୟମନସ୍କରୁ ମନସ୍କ ହେଉଥିଲି, କାହିଁକିନା ତମ ଭିତରେ ମୋ ପାଇଁ ସ୍ଥାନଟିଏ ତିଆରି କରିଥିଲ, ଆଉ ମୋ ପ୍ରତି ତମର ସେ ଆନ୍ତରିକତା, ଆକର୍ଷଣ ମୁଁ ଜାଣିଥିଲି ସେହିଦିନ ଯେଉଁଦିନ ତମେ ତମ ହାତଲେଖା କାଗଜକୁ ଧରି କହୁଥିଲ, ଚିଠିରେ ଚିଠି, ଚିଠିରେ ଚିଠି, ଯା ଯା ଯା ତାହାକେ ଭେଟି, ରହି ନାଇଁ ପାରେ, ଯାଇ ନାଇଁ ପାରେ, ନାଇଁ ମିଲେ ବୋଲି ଛୁଟି।

ମୋ ଭଲ ପାଇବାର ସବୁଜ ସ୍ୱାକ୍ଷର ବହନ କରି ଆସିଥିବା ତୁମର ସେ ଚିଠି ପାଇବା ପରେ ମୁଁ ମୋ ଭିତରେ ବିବଶତା ଅନୁଭବ କରୁଥିଲି। ଶୂନ୍ୟ କାଗଜରେ ନିର୍ଜୀବ କେତୋଟି ଅକ୍ଷରରେ ତିଆରି କରୁଥିଲି ତମ ପାଇଁ ଶିହରିତ ହେବା ପରି ଶବ୍ଦମାନ। ତମେ ଚିଠି ପାଇଲେ ଯେମିତି ଉଲ୍ଲସି ଉଠିବ। ସାରା ରାତି ଚେଇଁ ଚେଇଁ ପ୍ରୀତିର ଏହି ପହିଲି ଚିଠିକୁ ଲେଖି ତମ ଠିକଣାରେ ପଠାଇଥିଲି। ପାଇଲେ ଇ ଅନୁଭବ କରିବ ମୋ ପ୍ରୀତିର ଚିଠି ରେଶମଠାରୁ କେତେ ନରମ ଆଉ ମହୁଠାରୁ କେତେ ମିଠା।

ତମେ ଆକର୍ଷିତ ହୋଇଥିଲ ମୋ ପ୍ରୀତିର ପହିଲି ଚିଠିରେ, ଆଉ ପ୍ରେମର ପ୍ରଥମ ଆବେଦନରେ। ମୋ ପରି ତମେ ବି ତମ ମନର ସାଦା କାଗଜରେ ମୋ ନାଁ ଲେଖୁଥିଲ। କେମିତି କେଜାଣି ତମର ସେ ଟିକିଏ ଭଲ ପାଇବା ପାଇଁ ମୋ ଅୟୁତ ଯୁଗରୁ ଯେମିତି ଥିଲି ସାଧନାରତ, ବେଶ ଅନୁଭବ କରୁଥିଲି ମୋତେ ନେଇ ତୁମର ସକାରାତ୍ମକ ଚେତନାକୁ। କାହିଁକିନା ତମେ ବି ଖୁବ୍ ସୁନ୍ଦର କରି ମୋ ମନର ଭାଷାକୁ ବୁଝିପାରି ମୋ ସହ ଗାଉଥିଲ ଠିକ୍ ଏଇ ଗୀତ।

ତୁମ ପ୍ରୀତିର ନିଆଁରେ ପତଙ୍ଗଟିଏ ପରି ମୁଁ ଯେମିତି ଛଟପଟ ହେଉଥିଲି, ମୋ ଭିତରେ ତମକୁ ତମ ସ୍ମୃତିକୁ ସାଇତି ରଖିବାର ସବୁଯାକ ଚେଷ୍ଟାକୁ ସାର୍ଥକ କରିବାକୁ ପ୍ରସ୍ତୁତ ହେଉଥିଲି। କେଜାଣି କାହିଁକି ତମକୁ ହରାଇବାର ଭୟ ମନକୁ ଆନ୍ଦୋଳିତ କରୁଥିଲା। ମୁଁ ଆତଙ୍କିତ ହେଉଥିଲି ତମକୁ ହଜାଇଦେବା ଭୟରେ। କାଗଜରେ ଲେଖିଦେଲେ ଚିରିଯିବ, ଆଉ ପଥରରେ ଲେଖିଦେଲେ ଲିଭିବାର ଭୟ ମନକୁ ବେଶ ଆନ୍ଦୋଳିତ କରୁଥିଲା।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12 ପ୍ରଚାର କରୁଛୁ ଝୁମର ଗୀତ। ଆଜି ଝୁମର ଗୀତର ଶିଳ୍ପୀ ଉମାକାନ୍ତ ନାୟକ ଏବଂ ସାଥୀ କଳାକାରମାନେ। ତେବେ ଶ୍ରୋତାବନ୍ଧୁ, ତା ପୂର୍ବରୁ ଶୁଣିନେବା ଏ ବିଜ୍ଞାପନ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ସୁସ୍ଥ ପିଲାଟିଏ ପାଇବାକୁ ହେଲେ ମାଆର ଉପଯୁକ୍ତ ଯତ୍ନ ନେବା ଦରକାର। ଗର୍ଭାବସ୍ଥାରେ ପ୍ରଥମରୁ ହିଁ ମାଆର ସ୍ୱତନ୍ତ୍ର ଯତ୍ନ ଦରକାର। ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବା, ବିଶ୍ରାମ ନେବା ଏବଂ ଠିକ୍ ସମୟରେ ଟିକାକରଣ କରିବା ଦରକାର, ତେବେ ଯାଇ ମାଆ ସୁସ୍ଥ ରହିବ। ଆମର ଅଙ୍ଗନୱାଡ଼ିମାନଙ୍କରେ ଅଙ୍ଗନୱାଡ଼ି କର୍ମୀ ଅଛନ୍ତି, ତା ଛଡ଼ା ଆଶାକର୍ମୀମାନେ ଅଛନ୍ତି, ସେମାନଙ୍କ ସହିତ ନିୟମିତ ପରାମର୍ଶ କରିବା ଦରକାର। ଅଙ୍ଗନୱାଡ଼ିମାନଙ୍କରେ ଆଇରନ୍ ବଟିକା ମଧ୍ୟ ମିଳୁଛି, ତାକୁ ମଧ୍ୟ ନେଇକି ନିୟମିତ ଖାଇବା ଦରକାର। ଯଦି ଗର୍ଭବତୀ ମା ଜଣଙ୍କ ଲୌହ ବଟିକା ନ ଖାଆନ୍ତି ତେବେ ରକ୍ତହୀନତାର ଶିକାର ହେବେ। ଏହି ଗର୍ଭାବସ୍ଥାରେ ରକ୍ତହୀନତା ଆଉ ତାର ହୋମିଓପାଥିକ ଉପଚାର ସମ୍ପର୍କରେ ଆଜି ଆସନ୍ତୁ ଜାଣିବା, କହୁଛନ୍ତି ଡାକ୍ତର ଶୁଭଙ୍କରୀ ମିଶ୍ର।
1: ସାଧାରଣତଃ ଗର୍ଭାବସ୍ଥା ଏକ ଜଟିଳ ପ୍ରକ୍ରିୟା। ଭ୍ରୂଣଟିଏ ପୂର୍ଣ୍ଣ ବିକଶିତ ଶିଶୁରେ ପରିଣତ ହେବା ପର୍ଯ୍ୟନ୍ତ ସେ ମାଆର ଜରାୟୁରେ ହିଁ ରହିଥାଏ ଏବଂ ତାହାର ଏହି ବିକାଶ ପ୍ରକ୍ରିୟା ପାଇଁ ତାର ଆବଶ୍ୟକ ହୋଇଥିବା ପୋଷଣ ସେ ମାଆଠାରୁ ହିଁ ଗ୍ରହଣ କରିଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ମାଆର ଜରାୟୁ ମଧ୍ୟରେ ଥିଲେ ମଧ୍ୟ ମାଆ ଗ୍ରହଣ କରୁଥିବା ଖାଦ୍ୟର ପୋଷକ ତତ୍ତ୍ୱ ତା ଶରୀର ଗଠନରେ ସହାୟକ ହୋଇଥାଏ। ରକ୍ତହୀନତା ଗର୍ଭାବସ୍ଥା ସମୟରେ ଗର୍ଭବତୀଠାରେ ଦେଖାଦେଲେ ତାହା ଅତି ଗୁରୁତର ସମସ୍ୟା ସୃଷ୍ଟି କରିଥାଏ, ଯାହା ଉଭୟ ମା ଓ ଗର୍ଭସ୍ଥ ଶିଶୁ ପାଇଁ ପ୍ରତିକୂଳ ଅବସ୍ଥା ସୃଷ୍ଟି କରେ। ଯଦି ରକ୍ତରେ ହିମୋଗ୍ଲୋବିନ୍ର ପରସେଣ୍ଟେଜ 11 ତଳକୁ ରହେ ଆମେ ତାକୁ ସାଧାରଣ ରକ୍ତହୀନତା, 9 ତଳକୁ ରହିଲେ ମଧ୍ୟମ ଧରଣର ରକ୍ତହୀନତା ଏବଂ 7 ବା ତାଠାରୁ କମ୍ ରହିଲେ ଆମେ ତାକୁ ଗୁରୁତର ରକ୍ତହୀନତା ବୋଲି କହିଥାଉ। ଗର୍ଭାବସ୍ଥାରେ ଯେତେବେଳେ ରକ୍ତହୀନତା ଦେଖାଯାଏ ସେତେବେଳେ ରକ୍ତରେ ପର୍ଯ୍ୟାପ୍ତ ପରିମାଣର ଲୋହିତ ରକ୍ତକଣିକାର ଅଭାବ ଦେଖାଯାଏ, ଫଳରେ ମା ଓ ଗର୍ଭସ୍ଥ ଶିଶୁକୁ ଅମ୍ଳଜାନ ବା ଅକ୍ସିଜେନ୍ ଠିକ୍ ଭାବେ ପହଞ୍ଚିପାରେ ନାହିଁ। ଗର୍ଭାବସ୍ଥାରେ ମାଆର ଶରୀର ଗର୍ଭସ୍ଥ ଶିଶୁର ବିକାଶ ପାଇଁ ଅଧିକ ରକ୍ତ ସୃଷ୍ଟି କରିଥାଏ। ଯଦି ଗର୍ଭବତୀଟିଏ ପର୍ଯ୍ୟାପ୍ତ ପରିମାଣର ଲୌହସାର ଏବଂ ଅନ୍ୟ ପୋଷକ ତତ୍ତ୍ୱ ନ ପାଏ ତାହେଲେ ତାହାର ଶରୀର ଅଧିକ ରକ୍ତକଣିକା ସୃଷ୍ଟି କରିପାରିବ ନାହିଁ, ଫଳରେ ଶିଶୁର ବିକାଶ ବାଧାପ୍ରାପ୍ତ ହେବା ସହ ମାଆଟିର ସ୍ୱାସ୍ଥ୍ୟ ମଧ୍ୟ କ୍ଷତିଗ୍ରସ୍ତ ହେବ। ଫୋଲେଟ୍ ଡେଫିସିଏନ୍ସି ଯୋଗୁଁ ଶିଶୁର ଶରୀର ଠିକ୍ ଭାବେ ବିକଶିତ ହୋଇପାରେ ନାହିଁ ଏବଂ ବିଭିନ୍ନ ପ୍ରକାର ଜନ୍ମଜନିତ ଅସୁବିଧା ଦେଖାଯାଏ। ସେ ମଧ୍ୟରୁ ନ୍ୟୁରାଲ ଟ୍ୟୁବ୍ ଆବ୍ନର୍ମାଲିଟିଜ୍ ଏବଂ କମ୍ ଓଜନର ଶିଶୁ ଜନ୍ମ ହେବା ଅନ୍ୟତମ। ଆଉ ଗୋଟିଏ ପ୍ରକାର ରକ୍ତହୀନତା ହେଉଛି ଭିଟାମିନ୍ B12 ଡେଫିସିଏନ୍ସି ଏନିମିଆ। ଶରୀରର ସୁସ୍ଥ ଲୌହ ରକ୍ତକଣିକା ତିଆରି ହେବା ପାଇଁ ଭିଟାମିନ୍ B12ର ଆବଶ୍ୟକତା ରହିଛି। ଯେତେବେଳେ ଗର୍ଭବତୀଟିଏ ତାର ଖାଦ୍ୟ ମାଧ୍ୟମରୁ

ଆବଶ୍ୟକ ହୋଇଥିବା ଭିଟାମିନ୍ B12 ପାଇପାରେ ନାହିଁ, ସେତେବେଳେ ଶରୀରରେ ସୁସ୍ଥ ଲୌହ ରକ୍ତକଣିକା ସୃଷ୍ଟି ହୋଇପାରେ ନାହିଁ। ଯେଉଁ ସ୍ତ୍ରୀ ଲୋକମାନେ ମାଛ, ମାଂସ, କ୍ଷୀର, ଅଣ୍ଡା ଖାଇନଥାନ୍ତି, ସେମାନଙ୍କ ପାଖରେ ଭିଟାମିନ୍ B12 ଡେଫିସିଏନ୍ସି ଅଧିକ ମାତ୍ରାରେ ଦେଖାଯାଏ। ଫଳରେ ସେମାନେ ସମୟ ଆଗରୁ ପ୍ରସବ କରିବା ସହିତ ତାଙ୍କଠାରୁ ଜନ୍ମିତ ଶିଶୁମାନଙ୍କ ପାଖରେ ଜନ୍ମଜନିତ ଅସୁବିଧା ଦେଖାଯିବାର ଆଶଙ୍କା ଅଧିକ ଥାଏ। ରକ୍ତହୀନତା ଗୋଟିଏ ଗମ୍ଭୀର ସମସ୍ୟା, କିନ୍ତୁ ଏହା ଆହୁରି ଗମ୍ଭୀର ରୂପ ଧାରଣ କରେ ଯେତେବେଳେ ଗୋଟେରୁ ଅଧିକ ଶିଶୁ ଗର୍ଭରେ ଥାନ୍ତି। ଦୁଇଟି ଗର୍ଭଧାରଣ ମଧ୍ୟରେ ଯଦି ବ୍ୟବଧାନ କମ୍ ଥାଏ, ଗର୍ଭାବସ୍ଥାରେ ଯଦି ଅଧିକ ବାନ୍ତି ହୁଏ, କମ୍ ବୟସ ବା 18 ବର୍ଷରୁ କମ୍ ବୟସରେ ଗର୍ଭଧାରଣ ହୋଇଥାଏ, ଗର୍ଭଧାରଣ ପୂର୍ବରୁ ବା ସମୟରେ ଯଦି ଗର୍ଭବତୀଟି ହୁକ୍ୱାର୍ମ ଦ୍ୱାରା ସଂକ୍ରମିତ ହୋଇଥାଏ, ଗର୍ଭଧାରଣ ପୂର୍ବରୁ ବା ସମୟରେ ମ୍ୟାଲେରିଆରେ ଗର୍ଭବତୀଟି ଆକ୍ରାନ୍ତ ହୋଇଥାଏ, ଏବଂ ଯଦି ଗର୍ଭଧାରଣ ପୂର୍ବରୁ ଗର୍ଭବତୀ ଜଣଙ୍କ ରକ୍ତହୀନତାର ଶିକାର ହୋଇଥାଏ। ରକ୍ତହୀନତାର ଶିକାର ହୋଇଥିଲେ ମଧ୍ୟ ସେ ଯଦି ଉପଯୁକ୍ତ ପରିମାଣର ଲୌହସାରଯୁକ୍ତ ଖାଦ୍ୟ ଖାଇନଥାଏ, ଏହିସବୁ ପରିସ୍ଥିତିରେ ରକ୍ତହୀନତା ଗମ୍ଭୀର ରୂପ ଧାରଣ କରେ। ଭାରତରେ, ଓଡ଼ିଶାରେ, ବିଶେଷ କରି ଆମ ମୟୂରଭଞ୍ଜରେ ଏହି ରକ୍ତହୀନତା ପ୍ରାୟ ଦେଖାଦେଇଥାଏ। ଏହାର କାରଣ ହେଲା ଆମ ଗର୍ଭବତୀମାନେ ଯେଉଁ ପରିମାଣର କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା କଥା ତାହା ପାଇନଥାନ୍ତି, ବା ଶିକ୍ଷା ଓ ଜାଗ୍ରତାର ଅଭାବ ଯୋଗୁଁ ଅନ୍ଧବିଶ୍ୱାସର ଶିକାର ହୋଇ ତାହା ଖାଇନଥାନ୍ତି। ପରିଷ୍କାର ପରିଚ୍ଛନ୍ନତାର ଅଭାବ ଯୋଗୁଁ ସେମାନେ କିଶୋରୀ ଅବସ୍ଥାରେ ବିଭିନ୍ନ ପ୍ରକାର କୃମିଜନିତ ରୋଗରେ ସଂକ୍ରମିତ ହୋଇଥାନ୍ତି ଏବଂ ସେମାନେ ରକ୍ତହୀନତାର ଶିକାର ହୋଇଥାନ୍ତି। ପରେ ଯେତେବେଳେ ଏହି କିଶୋରୀଟିଏ ଗର୍ଭ ଧାରଣ କରେ, ତାଠାରେ ସେତେବେଳେ ଏହି ରକ୍ତହୀନତା ଆହୁରି ବଢ଼ିଯାଏ। ଯଦି ଗର୍ଭବତୀଟିଏ ରକ୍ତହୀନତାର ଶିକାର ହୁଏ ଏବଂ ସେ ଠିକ୍ ସମୟରେ ତାର ଉପଚାର ନ କରେ, ତେବେ ତାର ଗର୍ଭସ୍ଥ ଶିଶୁର ମେରୁଦଣ୍ଡ ଓ ମସ୍ତିଷ୍କର ବିକାଶରେ ସବୁଠୁ ଅଧିକ ବାଧା ସୃଷ୍ଟି ହୁଏ। ପ୍ରସବ ସମୟ ପୂର୍ବରୁ ପ୍ରସବ ହୋଇଥାଏ ଏବଂ କମ୍ ଓଜନଯୁକ୍ତ ଶିଶୁଟିଏ ଜନ୍ମ ହୋଇଥାଏ। ଯଦି ରକ୍ତହୀନତା ଶିକାର ହୋଇଥିବା ମାଆଟିର ପ୍ରସବ ହୁଏ, ତେବେ ପ୍ରସବ ସମୟରେ ମଧ୍ୟ ବ୍ଲଡ୍ କିଛି ଲସ୍ ହୋଇଥାଏ, ଫଳରେ ମାଆଟିର ଜୀବନ ପ୍ରତି ବିପଦ ଦେଖାଦେଇଥାଏ। ଗର୍ଭାବସ୍ଥାରେ ରକ୍ତହୀନତାର ଲକ୍ଷଣ ସବୁ ହେଲା ଥକା ଲାଗିବା, ଧଇଁସଇଁ ଲାଗିବା, ଛାତି ବଥା ହେବା, ଅଳସୁଆ ଲାଗିବା, ଚର୍ମ, ନଖ ଓ ଓଠ ସେତା ପଡ଼ିବା, ପାଦ ଓ ପାପୁଲି ଥଣ୍ଡା ଲାଗିବା, ଗୋଡ଼, ହାତ ଓ ମୁହଁ ଫୁଲିବା। କିନ୍ତୁ ରକ୍ତହୀନତାର ପ୍ରଥମ ଅବସ୍ଥାରେ ଏହି ଲକ୍ଷଣ ହୁଏତ ଦେଖାଦେଇ ନପାରେ, ତେଣୁ ନିୟମିତ ରକ୍ତ ପରୀକ୍ଷା ଦ୍ୱାରା ଏହା ଜଣାପଡ଼ିଥାଏ। ଏହାଛଡ଼ା ଆମ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଏହି ପରୀକ୍ଷା କରାଯାଇଥାଏ। ଜଣେ ଗର୍ଭବତୀ ପ୍ରତି ମାସରେ ମମତା ଦିବସରେ ଏହି ପରୀକ୍ଷା କରିପାରିବ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା। ଏହା ମାଗଣାରେ କରାଯାଇଥାଏ ଏବଂ ଲୌହ ବଟିକା ବିତରଣ କରାଯାଇଥାଏ। ଜଣେ ଯଦି ରକ୍ତହୀନତାର ଶିକାର ହୋଇଥାଏ, ତେବେ ତାକୁ ଆଇରନ୍ ଓ ଫୋଲିକ୍ ଏସିଡ୍ର ବଟିକା ଖାଇବାକୁ ପଡ଼ିଥାଏ। ତା ସହିତ ସେ ତାର ନିତିଦିନିଆ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ଖାଇବା ଆବଶ୍ୟକ। ଗୋଟିଏ ମାସ ପରେ ପୁଣି ଆଉଥରେ ରକ୍ତ ପରୀକ୍ଷା କରିବା ଦରକାର, ଫଳରେ ଜାଣିହେବ ତାର ରକ୍ତହୀନତା କେତେ ମାତ୍ରାରେ ଠିକ୍ ହୋଇପାରିଛି। ଯଦି ଔଷଧ ଓ ଖାଦ୍ୟ ଦ୍ୱାରା ରକ୍ତହୀନତା ଠିକ୍ ହୋଇନପାରେ, ତେବେ କେତେକ କ୍ଷେତ୍ରରେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ମଧ୍ୟ କରାଯାଇଥାଏ। ଭିଟାମିନ୍ B12 ଜନିତ ରକ୍ତହୀନତା ଠିକ୍ କରିବା ପାଇଁ ଭିଟାମିନ୍ B12 ଯୁକ୍ତ ସପ୍ଲିମେଣ୍ଟ ଦିଆଯାଇଥାଏ, ଯାହା ମୁଖ୍ୟତଃ ମାଂସ, ଅଣ୍ଡା ଓ ଦୁଗ୍ଧଜାତୀୟ ଖାଦ୍ୟରେ ଉପଲବ୍ଧ ହୁଏ। ଗର୍ଭାବସ୍ଥାରେ ପ୍ରଥମ 3 ମାସରେ ଗର୍ଭବତୀଟିଏ ବାନ୍ତି ବା ମର୍ଣ୍ଣିଂ ସିକ୍ନେସ୍ର ଶିକାର ହୁଏ। କେତେକ କ୍ଷେତ୍ରରେ ଏହା ଅତି ଅଧିକ ଥର ହୋଇଥାଏ, ଫଳରେ ମାଆଟି ଯାହା ଖାଦ୍ୟ ଗ୍ରହଣ କରିଥାଏ ତାର ମୁଖ୍ୟ ଅଂଶ ବାହାରିଯାଏ ଏବଂ ତାର ଶରୀରକୁ ଠିକ୍ ପୋଷଣ ତତ୍ତ୍ୱ ଯାଇପାରି ନଥାଏ। ଏହି ଗର୍ଭବତୀମାନେ ଯଦି ରକ୍ତହୀନତାର ଶିକାର ହୁଅନ୍ତି, ତେବେ ପ୍ରଥମେ ସେମାନଙ୍କର ବାନ୍ତିକୁ ଠିକ୍ କରିବାକୁ ପଡ଼ିଥାଏ। କେତେକ କ୍ଷେତ୍ରରେ ଗର୍ଭାବସ୍ଥାରେ ଖାଦ୍ୟ ଗ୍ରହଣ କରିବାକୁ ଇଚ୍ଛା ହୋଇନଥାଏ, କିନ୍ତୁ ଅଳ୍ପ ଅଳ୍ପ କରି ଗର୍ଭବତୀଟିଏ ବେଶୀ ଥର ଖାଇବା ଆବଶ୍ୟକ ହୋଇଥାଏ। ଜଣେ ଗର୍ଭବତୀ ଯଦି ଗର୍ଭଧାରଣ ପୂର୍ବରୁ ବା ଗର୍ଭାବସ୍ଥାରେ ତା ନିଜର ଉପଯୁକ୍ତ ଯତ୍ନ ନିଏ ଏବଂ ଠିକ୍ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ଖାଏ, ରକ୍ତହୀନତାକୁ ଏଡ଼ାଇ ଯାଇପାରିବ। ଯଦି ବା ସ୍ୱଳ୍ପ ରକ୍ତହୀନତା ଦେଖାଯାଏ, ସେ ତାକୁ ସହଜରେ ଅତିକ୍ରମ କରିପାରିବ, ଫଳରେ ତାର ଗର୍ଭସ୍ଥ ସନ୍ତାନ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ତେଣୁ ସେ ଗର୍ଭାବସ୍ଥାରେ ଏବଂ ଗର୍ଭଧାରଣ ପୂର୍ବରୁ ପ୍ରଚୁର ଲୌହସାରଯୁକ୍ତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ। ଆମ ଘରୁ ଓ ବାଡ଼ି ବଗିଚାରୁ ଆମେ ପର୍ଯ୍ୟାପ୍ତ ପରିମାଣରେ ଲୌହସାରଯୁକ୍ତ ଖାଦ୍ୟ ପାଇପାରିବା। ସବୁ ପ୍ରକାର ଶାଗରୁ ଆମେ ଲୌହସାର ପାଇପାରିବା, ସେ ମଧ୍ୟରୁ ସଜନା, ପାଳଙ୍ଗ, କୋଶଳା, ପୋଇ ଇତ୍ୟାଦି ଅନ୍ୟତମ। ପୋଇ ଓ ସଜନା ଶାଗରେ ଲୌହସାର ପ୍ରଚୁର ମାତ୍ରାରେ ଭରି ରହିଥାଏ, ଯାହା ଆମ ସମସ୍ତଙ୍କ ବାଡ଼ି ବଗିଚାରୁ ଆରାମରେ ମିଳିପାରିବ। ସଜନା ଛୁଇଁରେ ମଧ୍ୟ ଲୌହସାର ବହୁତ ଅଧିକ ପରିମାଣରେ ମିଳିଥାଏ। ସମସ୍ତ ଡାଲି ଜାତୀୟ ଶସ୍ୟ, ବିଶେଷ କରି ଚୋକଡ଼ଯୁକ୍ତ ଶସ୍ୟରେ ଲୌହସାରର ପରିମାଣ ବହୁତ ଅଧିକ। ଗର୍ଭବତୀଟିଏ ଯଦି କଞ୍ଚା କଦଳୀ ଓ ପାଚିଲା କଦଳୀ ମଧ୍ୟ ଖାଇବ, ସେଥିରେ ମଧ୍ୟ ଲୌହସାର ସେ ବହୁଳ ମାତ୍ରାରେ ପାଇପାରିବ। ଏହାଛଡ଼ା ଅନ୍ୟ ଲୌହସାରଯୁକ୍ତ ପନିପରିବା ଯଥା ଟମାଟୋ, ବିନ୍ସ, ବୋଇତାଳୁ, ବାଇଗଣ, ମଟର ଛୁଇଁ, ଗାଜର, ବିଟ୍, ଆଳୁ, ନାଡୁକା ଇତ୍ୟାଦି ମଧ୍ୟ ଖାଇବା ଉଚିତ। ସେହିପରି ଫଳମାନଙ୍କ ମଧ୍ୟରେ ସେଓ, କମଳା, ଡାଳିମ୍ବ ଇତ୍ୟାଦି ମଧ୍ୟ ଅନ୍ୟତମ। ଗର୍ଭବତୀମାନେ ସୋୟାବିନ୍, କୋଜା ମୁଗ, ଗୁଡ଼, ରାଜମା, ନାଲି ଚୁଡ଼ା, ବଗଡ଼ା
ଚାଉଳ ଇତ୍ୟାଦି ମଧ୍ୟ ଖାଇବା ଆବଶ୍ୟକ। କ୍ଷୀର, ଅଣ୍ଡା, ମାଂସ, ବିଶେଷ କରି ମାଂସର କଲିଜା, ଚୁନା ମାଛ, ଚିଙ୍ଗୁଡ଼ି, ଗେଣ୍ଡା ଇତ୍ୟାଦି ମଧ୍ୟ ଖାଇବା ଉଚିତ। ଶୁଖିଲା ଫଳ, ଖଜୁରୀ, କିସମିସ, ପିସ୍ତାବାଦାମ, ଅଖରୋଟ ଇତ୍ୟାଦି ମଧ୍ୟ ଖାଇବା ଆବଶ୍ୟକ। ବିଶେଷ କରି ରାନ୍ଧୁଥିବା ଖାଦ୍ୟକୁ ଲୁହା ପାତ୍ରରେ ଯେମିତି ଲୁହା ହାଣ୍ଡି, ଲୁହା ଖଡ଼ି

ଓ ଲୁହା କଡ଼େଇରେ ରାନ୍ଧିବା ଉଚିତ। ଖାଦ୍ୟକୁ ଅଧିକ ସିଝାଇବା ଅନୁଚିତ। ଖାଉଥିବା ଖାଦ୍ୟରେ ସବୁଦିନ ଗୁଡ଼ ଖାଇବା ଆବଶ୍ୟକ। ଖଜୁରୀ ଗୁଡ଼ ଅତି ଉପଯୋଗୀ ଅଟେ। ଆମେ ଖାଉଥିବା ଖାଦ୍ୟରେ ଥିବା ଲୌହସାର ଶରୀରରେ ଠିକ୍ ଭାବେ ମିଶିବା ପାଇଁ ଭିଟାମିନ୍ ସିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗର୍ଭବତୀଟିଏ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଅତି ଆବଶ୍ୟକ, ଯାହାଦ୍ୱାରା ସେ ଖାଉଥିବା ଖାଦ୍ୟରୁ ଲୌହସାର ଠିକ୍ ଭାବେ ତାର ଶରୀରରେ ଶୋଷିତ ହୋଇପାରିବ। ସେସବୁ ହେଲା ଖଟା ଲାଗୁଥିବା ଫଳ ଯଥା ଲେମ୍ବୁ, କମଳା, ଟମାଟୋ ଇତ୍ୟାଦି। ଆଉ ଗୋଟିଏ କଥା ପ୍ରତି ଧ୍ୟାନ ଦେବା ମଧ୍ୟ ଉଚିତ। ଗର୍ଭାବସ୍ଥାରେ ଚା ଓ କଫି ପିଇବା ଏକଦମ ଅନୁଚିତ। ଏହାଦ୍ୱାରା ଲୌହସାର ଆମ ଶରୀରରେ ଠିକ୍ ଭାବେ ମିଶିପାରି ନଥାଏ। ଗର୍ଭାବସ୍ଥାରେ ରକ୍ତହୀନତାର ମୁକାବିଲା ପାଇଁ ହୋମିଓପାଥିକ ମେଡିସିନ୍ ବହୁତ ଫଳପ୍ରଦ ହୋଇଥାଏ। ସେସବୁ ମଧ୍ୟରୁ ଫେରମ୍ଫସ୍, ଫେରମେଟ୍, ଚାଇନା, ନକ୍ସ ଭୂମିକା, ଆଲ୍ଟାରିନିସ୍ ଫେରିନୋସା ଅନ୍ୟତମ। କିନ୍ତୁ ଏସବୁ ମେଡିସିନ୍ ବ୍ୟବହାର କରିବା ପୂର୍ବରୁ ଜଣେ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ। ଏଣୁ ପ୍ରଥମରୁ ଯଦି ଗର୍ଭବତୀଟିଏ ଟିକେ ସଜାଗ ହୋଇ ନିଜକୁ ସୁସ୍ଥ ରଖିବ, ଅନ୍ୟ ଖାଦ୍ୟ ସହିତ ନିୟମିତ ଲୌହସାର ଯୁକ୍ତ ଖାଦ୍ୟ ଖାଇବ, ତେବେ ସେ ନିଜକୁ ରକ୍ତହୀନତାରୁ ରକ୍ଷା କରିବା ସହ ସୁସ୍ଥ ଓ ପରିପକ୍ୱ ସନ୍ତାନଟିଏ ଠିକ୍ ସମୟରେ ଜନ୍ମ ଦେଇପାରିବ।

ଆମ ଦେଶର ମୁକ୍ତି ଆନ୍ଦୋଳନରେ ଗାନ୍ଧିଜୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ରହିବା ସହିତ ସମାଜ ସଂସ୍କାରରେ ତାଙ୍କର ମହତ୍ ଯୋଗଦାନ ରହିଥିଲା। ତାଙ୍କ ଅନୁଗାମୀମାନଙ୍କୁ ନେଇ ସେ ସତ୍ୟାଗ୍ରହୀ ସମ୍ପ୍ରଦାୟ ଗଢ଼ିଥିଲେ। ଭାରତୀୟ ସମାଜରୁ ଅଶିକ୍ଷା, ଅନ୍ଧବିଶ୍ୱାସ, କୁସଂସ୍କାର ଦୂରେଇବା ପ୍ରତି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସେ ସତ୍ୟାଗ୍ରହୀମାନଙ୍କୁ ପ୍ରବର୍ତ୍ତାଉଥିଲେ। ଗାଁରେ, ବସ୍ତିରେ, ଅସ୍ୱଚ୍ଛ ପରିବେଶରେ ବସବାସ କରୁଥିବା ଲୋକମାନଙ୍କର ଦୟନୀୟ ଅବସ୍ଥା ତାଙ୍କୁ ବିବ୍ରତ କରି ତୋଳିଥିଲା। ଏଣୁ ତାଙ୍କର ବିବିଧ କାର୍ଯ୍ୟପନ୍ଥା ମଧ୍ୟରେ ଗ୍ରାମ ସଫେଇ ସ୍ଥାନ ପାଇଥିଲା। ତାଙ୍କର ସ୍ଲୋଗାନ ଥିଲା ସ୍ୱଚ୍ଛତା ହିଁ ସେବା, ଅର୍ଥାତ୍ ଲୋକଙ୍କ ପାଖରେ ସ୍ୱଚ୍ଛତା ପହଞ୍ଚାଇବା ଏକ ସେବା ଅଟେ।

ଏକବିଂଶ ଶତାବ୍ଦୀରେ ପାଦ ଦେଉ ଦେଉ ଆମ ଦେଶ ପାଲଟିଛି ଶ୍ରେଷ୍ଠ ଜନବହୁଳ ରାଷ୍ଟ୍ର। ପ୍ରାୟ 140 କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ସର୍ବବିଧ ବିକାଶ ଘଟାଇବା ଅତ୍ୟନ୍ତ ଜଟିଳ ବିଷୟ। ବିଶେଷ କରି ଏତେ ସଂଖ୍ୟକ ଲୋକଙ୍କ ବ୍ୟବହାରରୁ ପ୍ରତିଦିନ ଜମା ହେଉଥିବା ଆବର୍ଜନା ପରିଚାଳନା କରିବା ଦେଶ ପାଇଁ ଏକ ଆହ୍ୱାନ ହୋଇଉଠିଲା। ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ସବୁଠି କୁଢ଼ କୁଢ଼ ବର୍ଜ୍ୟବସ୍ତୁ ଜମା ହେବା ସହିତ ଲୋକଙ୍କର ଖୋଲା ସ୍ଥାନରେ ମଳମୂତ୍ର ତ୍ୟାଗ ପରିବେଶକୁ ଅସ୍ୱଚ୍ଛ କରିତୋଳିଲା। ଦେଶରେ କୃଷି ବୈଷୟିକ ଉନ୍ନତି ଘଟିଲେ ମଧ୍ୟ ଅସ୍ୱଚ୍ଛ ପରିବେଶ ଦେଶ ପାଇଁ ଥିଲା ଏକ ଲଜ୍ଜାକର ବିଷୟ। ମୋଟ ଉପରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଲୋକେ ଜୀବନ ବିତାଉଥିଲେ। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଯାହା ବା ବ୍ୟବସ୍ଥା ଥିଲା ତାହା ପର୍ଯ୍ୟାପ୍ତ ନଥିଲା। ଏଭଳି ଏକ ଦୁର୍ଗତିରୁ ବର୍ତ୍ତିବା ପାଇଁ 2014 ଭାରତ ସରକାର ଏକ ବଳିଷ୍ଠ ଯୋଜନା ହାତକୁ ନେଲେ, ଯେଉଁ ଯୋଜନାର ନାମ ରଖାଗଲା ସ୍ୱଚ୍ଛ ଭାରତ ମିଶନ। ଏହାକୁ ଏକ ଆନ୍ଦୋଳନର ରୂପ ଦିଆଗଲା। ଏଥିନିମନ୍ତେ ପର୍ଯ୍ୟାପ୍ତ ଅର୍ଥର ମଧ୍ୟ ବରାଦ କରାଗଲା। ଉଦ୍ଦେଶ୍ୟ କେବଳ ଆବର୍ଜନା ମୁକ୍ତ ଭାରତ ନୁହେଁ, ସୁସ୍ଥ ପରିବେଶଯୁକ୍ତ ଭାରତ ଗଢ଼ିତୋଳିବା। ଏଣୁ ଏହି ଯୋଜନାର ଲକ୍ଷ୍ୟ ରଖାଗଲା ଗ୍ରୀନ୍ ଇଣ୍ଡିଆ କ୍ଲିନ୍ ଇଣ୍ଡିଆ। 2024 ବେଳକୁ ଏହି ଯୋଜନାର 10 ବର୍ଷ ପୂର୍ତ୍ତି ଘଟିଛି। ଏହି 10 ବର୍ଷ ମଧ୍ୟରେ ପ୍ରତି ପରିବାରକୁ ପାଇଖାନା ଯୋଗାଇ ଦିଆଯାଇଛି, ସ୍ୱଚ୍ଛ ଜଳ ଯୋଗାଣ ହୋଇଛି, ବସ୍ତି ବାସିନ୍ଦା ତଥା ଗରିବ ପରିବାରକୁ ପରିଷ୍କାର ପରିଚ୍ଛନ୍ନ ପକ୍କା ଘର ଯୋଗାଇ ଦିଆଯାଇଛି, ସର୍ବସାଧାରଣ କ୍ଷେତ୍ରରେ ଶୌଚାଳୟର ବ୍ୟବସ୍ଥା କରାଯାଇଛି, ଆବର୍ଜନା ସଂଗ୍ରହ କରାଯାଇ ତାକୁ ପୁନଃଚକ୍ରଣ ମାଧ୍ୟମରେ ବ୍ୟବହାର ଉପଯୋଗୀ କରାଯାଉଛି, କଳକାରଖାନାର ଏବଂ ଚିକିତ୍ସାଳୟମାନଙ୍କର ବର୍ଜ୍ୟକୁ ମଧ୍ୟ ପରିଚାଳନା କରାଯାଉଛି, ଏମିତିକି ନଦୀ ଜଳକୁ ମଧ୍ୟ ସ୍ୱଚ୍ଛ ଆବର୍ଜନା ମୁକ୍ତ ରଖିବାକୁ ପଦକ୍ଷେପ ନିଆଯାଇଛି। ଅବଶ୍ୟ ସମ୍ପୂର୍ଣ୍ଣ ନହେଲେ ବି କେତେକାଂଶରେ ଦେଶ ନର୍କ ଯନ୍ତ୍ରଣାରୁ ମୁକ୍ତ ହୋଇଛି। ସ୍ୱଚ୍ଛତା ଯୋଜନାକୁ ସରକାରୀ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ରଖା ନଯାଇ ଏହାକୁ ଜନସାଧାରଣଙ୍କ ନୈତିକ ଦାୟିତ୍ୱ ଭାବରେ ଗ୍ରହଣ କରାଗଲା। ମାନବର ସେବା ଯଦି ମାଧବର ସେବା, ତେବେ ମାନବ ଜାତିକୁ ସ୍ୱଚ୍ଛତା ଯୋଗାଇ ଦେବା ଏକ ଈଶ୍ୱରୀୟ କାର୍ଯ୍ୟ। ଏଣୁ ଜାତିର ପିତା ଗାନ୍ଧିଜୀ ସେବାର ସଂଜ୍ଞା ବୁଝାଇ କହିଥିଲେ, ସ୍ୱଚ୍ଛତା ହିଁ ସେବା। ଅନେକ ହୃଦୟବାନ ବ୍ୟକ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱଚ୍ଛତା କାର୍ଯ୍ୟରେ ସହଯୋଗ କରିଚାଲିଛନ୍ତି। ଏକ ସୁସ୍ଥ ସୁନ୍ଦର ପରିଚ୍ଛନ୍ନ ପରିବେଶରେ ନିଜେ ଜିଇଁବା ଏବଂ ଅନ୍ୟକୁ ସୁସ୍ଥତା ଯୋଗାଇ ଦେବା ଆଜିର ଲକ୍ଷ୍ୟ ହୋଇପାରିଛି। ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଆମକୁ ସମ୍ପୂର୍ଣ୍ଣ ସଫଳତା ମିଳିପାରି ନାହିଁ, ସଫଳତା ପାଇଁ ଉଦ୍ୟମ ଚଳାଇ ରଖିବାକୁ ପଡ଼ିବ। ଏକ ସୁସ୍ଥ ସୁନ୍ଦର ଭାରତବର୍ଷ ଗଢ଼ିବାରେ ସମସ୍ତଙ୍କର ବଳିଷ୍ଠ ଯୋଗଦାନ ଏକାନ୍ତ ଆବଶ୍ୟକ। ଏ ଦିଗରେ ଅଶିକ୍ଷା ପ୍ରତିବନ୍ଧକ ସାଜିଛି। ଅଶିକ୍ଷିତମାନେ ଦେଶକୁ ତଥା ସମାଜକୁ ନିଜଠାରୁ ଅଲଗା ଭାବରେ ଦେଖନ୍ତି, ଏଣୁ ନିଜ ପାଇଁ ସେମାନେ ଯେତିକି ଯତ୍ନଶୀଳ ହୁଅନ୍ତି

ଦେଶ ପାଇଁ ସମାଜ ପାଇଁ ସେଭଳି ଯୋଗଦାନ ରଖନ୍ତି ନାହିଁ। ଏଣୁ ଅନେକ ଲୋକ କଲ୍ୟାଣକାରୀ ଯୋଜନା ସଫଳ ହୋଇପାରୁନାହିଁ। ଏହାର ନଗ୍ନ ରୂପ ସହରତଳି ବସ୍ତିଗୁଡ଼ିକରେ ଜଳଜଳ ଦେଖାଯାଏ। ପାଇପଲାଇନ୍ ମାଧ୍ୟମରେ ସ୍ୱଚ୍ଛ ଜଳ ଯୋଗାଣ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ସେମାନେ କରିନଥାନ୍ତି, ଫଳରେ ଜଳର ଅପଚୟ ହୁଏ। କେଉଁଠି ନର୍ଦ୍ଦମା ଜଳ ପାଇପରେ ପଶେ, ପୁଣି ବିସ୍ତୃତ ଅଞ୍ଚଳରେ ଜଳ ଜମା ହୋଇ ସନ୍ତସନ୍ତିଆ ପରିବେଶ ସୃଷ୍ଟି କରେ। ଡଷ୍ଟବିନ୍ ଗୁଡ଼ିକର ଉପଯୁକ୍ତ ବ୍ୟବହାର ନକରି ଆବର୍ଜନା ସବୁ ଇଆଡ଼େ ସିଆଡ଼େ ଜମା କରନ୍ତି, ଏପରିକି ଯୋଗାଇ ଦିଆଯାଇଥିବା ପାଇଖାନାକୁ ମଧ୍ୟ ବ୍ୟବହାର କରନ୍ତି ନାହିଁ। ଫଳରେ ଦୁର୍ଗନ୍ଧମୟ ପରିବେଶରେ ମଶାମାଛିଙ୍କ ବଂଶବୃଦ୍ଧି ଘଟେ, ରୋଗ ସଂକ୍ରମଣ ବଢ଼େ, ଯାହାର ଚାପ ବଢ଼େ ଦେଶର ଚିକିତ୍ସା ବିଭାଗ ଉପରେ। ଏଭଳି ଅବସ୍ଥାକୁ ନେଇ ଆମେ କେବେ ହେଲେ ଏକ ବିକଶିତ ସମାଜର ସ୍ୱପ୍ନ ସାକାର କରିପାରିବୁ ନାହିଁ। ଏଣୁ ସ୍ୱଚ୍ଛ ଭାରତ ଗଢ଼ିବାକୁ ହେଲେ ଦେଶର ସମସ୍ତ ନାଗରିକ ଶିକ୍ଷିତ ଏବଂ ସଚେତନ ହେବା ଆବଶ୍ୟକ। ଏବେ 2024 ସ୍ୱଚ୍ଛ ଭାରତ ମିଶନର ଯୋଜନା ଅନୁସାରେ ସହରତଳି ବସ୍ତି ପରି ଅତ୍ୟନ୍ତ ଅସ୍ୱଚ୍ଛ ଅସ୍ୱାସ୍ଥ୍ୟକର କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯିବ। ଏଥିସହିତ ସାରା ଦେଶରେ 2,00,000 ସ୍ୱଚ୍ଛତା ଦଳ ଗଠନ କରାଯାଇ ସେହି ଅସ୍ୱାସ୍ଥ୍ୟକର କ୍ଷେତ୍ରଗୁଡ଼ିକର ସ୍ୱଚ୍ଛତା ଦାୟିତ୍ୱ ସେହିସବୁ ଦଳକୁ ପୋଷ୍ୟ ଭାବେ ଅର୍ପଣ କରାଯିବ। ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ବାସ୍ତବାୟନ କରିବା ଦିଗରେ ଯେଉଁ କର୍ମୀମାନେ ନିଯୁକ୍ତ ହେବେ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ। 2014 ମସିହାର ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ଯୋଜନା କେବଳ ପରିବେଶଗତ ସ୍ୱଚ୍ଛତାକୁ ଯେ ଅଗ୍ରାଧିକାର ଦେଇଛି ତାହା ନୁହେଁ, ଆବର୍ଜନା ସବୁକୁ କିପରି ବ୍ୟବହାର ଉପଯୋଗୀ କରାଯିବ ତାହାର ବିଭିନ୍ନ ବୈଜ୍ଞାନିକ ଉପାୟ କରାଯାଉଛି। ଲକ୍ଷ୍ୟ ୱେଷ୍ଟ ଟୁ ୱେଲ୍ଥ। ଏହି ମିଶନ ସହିତ ଯୋଡ଼ି ହୋଇ ରହିଛି ପ୍ରଶାସନିକ, ସାମାଜିକ ଏବଂ ନୈତିକ ସ୍ୱଚ୍ଛତା, ଯାହାଦ୍ୱାରା ସ୍ୱଚ୍ଛ ଭାରତ ଗଢ଼ିବା ଉଦ୍ଦେଶ୍ୟ ସଫଳ ହୋଇପାରିବ। ପ୍ରତିଟି କ୍ଷେତ୍ରରେ ସଫଳତା ପାଇବା ପାଇଁ ସାରା ଦେଶବାସୀଙ୍କ ସ୍ୱଭାବଗତ ଏବଂ ସଂସ୍କାରଗତ ସ୍ୱଚ୍ଛତା ଏକାନ୍ତ ଆବଶ୍ୟକ। ସାମାଜିକ ଧାରାରେ ଗତି କରୁ କରୁ ପରମ୍ପରାଗତ ଭାବରେ ଆମ ମଧ୍ୟରେ ଅନେକ ଆଚରଣ ଓ ଅଭ୍ୟାସ ଯୋଡ଼ି ହୋଇଯାଇଛି। ସେସବୁ କେତେ ସଙ୍ଗତ ବା ଅସଙ୍ଗତ ତାହା ବିଚାର କରାଯିବା ଉଚିତ। ଅଭ୍ୟାସଗତ ଭାବରେ ଆମେ ବଣୁଆ ହିଂସ୍ର ଜନ୍ତୁଙ୍କୁ ଦେଖିବା କ୍ଷଣି ତାଙ୍କୁ ଅତ୍ୟାଚାର କରୁଛୁ ବା ନିର୍ମମ ହତ୍ୟା କରୁଛୁ, କିଛି ଜୀବଜନ୍ତୁଙ୍କୁ ବନ୍ଦୀ କରି କଷ୍ଟ ଦେଉଛୁ, ପୁଣି କିଛି ଗଛବୃକ୍ଷକୁ ନିର୍ବିଚାରରେ କାଟି ପକାଉଛୁ, କିଛି ପଡ଼ୋଶୀଙ୍କୁ ଆମର ବିରୋଧୀ ବା ଶତ୍ରୁ ମନେ କରୁଛୁ, ସର୍ବୋପରି ନାନା ଦୁର୍ନୀତି କରିବାକୁ କୁଣ୍ଠା ରଖୁନାହୁଁ, ଏପରିକି ଖାଦ୍ୟ ସାମଗ୍ରୀ ଅପମିଶ୍ରଣ କରି ଲାଭ ଉଠାଇବାରେ ଉଦ୍ଦେଶ୍ୟ ରଖୁଛୁ। ଏସବୁ କେବେ ସ୍ୱଚ୍ଛତାର ପରିଚୟ ନୁହେଁ। ଏସବୁକୁ ମନରୁ ସମ୍ପୂର୍ଣ୍ଣ ଦୂର କରି ସ୍ୱଚ୍ଛ ନିର୍ମଳ ଜୀବନଯାପନ କରିବାରେ ଜୀବନର ସାର୍ଥକତା ରହିଛି। ଚିରାଚରିତ ଅଭ୍ୟାସରୁ ମୁକୁଳି ଏକ ନୂତନ ଦିଗନ୍ତକୁ ସ୍ୱାଗତ କରିବାର ବେଳ ଆସିଛି। ଆମ ଦେଶର ସାଂସ୍କୃତିକ ପରମ୍ପରା ଅତ୍ୟନ୍ତ ମହାନ, ସାରା ବିଶ୍ୱରେ ତାର ତୁଳନା ନାହିଁ। ଏଠାରେ ଜାତି, ଧର୍ମ, ଭାଷା, ଚଳଣି, ସାଂସ୍କୃତିକ ପରମ୍ପରା ସବୁ ଭିନ୍ନ। ଏହି ଭିନ୍ନତା ମଧ୍ୟରେ ଏକତା ଆମର ବୈଶିଷ୍ଟ୍ୟ। ସାରା ପୃଥିବୀରେ ଭାରତ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ଅତିଥି ଦେବ ଭବ, ବସୁଧୈବ କୁଟୁମ୍ବକମ୍, ସତ୍ୟମେବ ଜୟତେ ଭଳି ଅନେକ ଉଚ୍ଚ ନୈତିକ ସଂସ୍କାର ଆମକୁ ପରମ୍ପରାଗତ ଭାବରେ ମିଳିଛି। ଜାତି ଧର୍ମର ଭିନ୍ନତା ଏଠାରେ ବିବାଦ ବିଦ୍ୱେଷ ପାଇଁ ନୁହେଁ, ବରଂ ଭାରତୀୟ ଜନଜୀବନକୁ ଏହା ଚିତ୍ର ପ୍ରତିମ ରଙ୍ଗୀନ କରି ତୋଳିଛି। ଭିନ୍ନ ଭିନ୍ନ ଧର୍ମୀୟ ରୀତିନୀତି, ଉତ୍ସବ, ଅନୁଷ୍ଠାନ ଆମ ସାଂସ୍କୃତିକ ଜୀବନକୁ ସମୃଦ୍ଧ କରିପାରିଛି। ପୁରୁଷାନୁକ୍ରମେ ଆମକୁ ଯେଉଁ ମହାନ ସଂସ୍କାର ମିଳିଛି, ତହିଁରେ ମଧ୍ୟ ସ୍ୱଚ୍ଛତା ଆବଶ୍ୟକ। କୌଣସି ଦଳୀୟ ବା ସାମ୍ପ୍ରଦାୟିକ ରଙ୍ଗ ଦେଇ ତାହାକୁ କଳୁଷିତ କରିବା ଉଚିତ ନୁହେଁ, ବରଂ ସେସବୁକୁ ଅଧିକ ରୁଚିଶୀଳ କରି ତହିଁରୁ ଜିଇଁବାର ପୁଷ୍ଟି ଆହରଣ କରିବା ଉଚିତ। ଏବେ ବିଭିନ୍ନ ଅପସଂସ୍କୃତି ଆମ ଜନଜୀବନକୁ ପ୍ରବେଶ କରୁଛି, ସେଗୁଡ଼ିକୁ ଆପଣେଇବା ବେଳେ ଆମର ବିଚାରବୋଧ ରହିବା ଉଚିତ ଯେ ତାହା ଆମ ପାଇଁ, ଆମ ସମାଜ ପାଇଁ, ଆଗାମୀ ପିଢ଼ି ପାଇଁ ଉପଯୋଗୀ କି ନୁହେଁ, ଅନ୍ୟଥା ଆମ ସଂସ୍କାର, ଆମ ସଂସ୍କୃତି ବିପନ୍ନ ହେବ, ଆମର ମହାନ ପରିଚୟ ହଜିଯିବ। ଏଣୁ ସ୍ୱଚ୍ଛତା ସମ୍ବନ୍ଧରେ ବିଚାର କଲାବେଳେ ଆମ ଭାରତୀୟ ପରମ୍ପରାର ଶୁଦ୍ଧତା ରକ୍ଷା କରିବାକୁ ପଡ଼ିବ, କୁସଂସ୍କାରଗୁଡ଼ିକୁ ଦୂରେଇ ଦେବାକୁ ପଡ଼ିବ। ଆମ ଦେଶ ଏବେ ଏକ ଟର୍ଣ୍ଣିଂ ପଏଣ୍ଟରେ ଉପନୀତ, ଏହା ବିକାଶଶୀଳ ରାସ୍ତାରେ ପାଦ ବଢ଼ାଇଛି। ଏହି ବିକାଶଧାରାକୁ ଆଗେଇ ନେବା ଆମ ସମସ୍ତଙ୍କର ଦାୟିତ୍ୱ। ଏଣୁ ଏହି ଦୋ ଛକିରେ ଛିଡ଼ା ହୋଇ ଆମକୁ ପୁରୁଣା କିଛି ଅଭ୍ୟାସକୁ, ପୁରୁଣା କିଛି ସ୍ୱଭାବକୁ ଶୁଦ୍ଧତାର ସହିତ ବିଚାର କରି ଗ୍ରହଣ କରିବାକୁ ହେବ। ଆମେ ସମସ୍ତେ ଦେଶର, ଜାତିର, ଜନସାଧାରଣଙ୍କର ସେବକ ସାଜିଗଲେ କୌଣସି ଅସୁବିଧା ରହିବ ନାହିଁ। ସମସ୍ତଙ୍କୁ ବିଶୁଦ୍ଧ ସେବାବ୍ରତ ଗ୍ରହଣ କରିବାକୁ ପଡ଼ିବ। ବୃକ୍ଷଲତାଠାରୁ ପ୍ରାଣୀଜଗତ ପର୍ଯ୍ୟନ୍ତ ଆମକୁ ଏହି ସେବାବ୍ରତ ପ୍ରସାରିତ କରିବାକୁ ପଡ଼ିବ। ସ୍ୱଚ୍ଛତା କାର୍ଯ୍ୟକ୍ରମକୁ କେବଳ ରାଷ୍ଟ୍ରୀୟ ଦାୟିତ୍ୱ ବା ସାମାଜିକ ଦାୟିତ୍ୱ ଭାବି ଅଟକି ଗଲେ ଚଳିବ।

ଆମେ ଯେମିତି ଆମ ପିଲାଟିର ଶିକ୍ଷା ସ୍ୱାସ୍ଥ୍ୟର ଯତ୍ନ ନେଉଛୁ, ସେମିତି ତା ପାଇଁ ଏକ ସୁସ୍ଥ ନିର୍ମଳ ଗାଁ ହେଉ କି ସୁସ୍ଥ ନିର୍ମଳ ସହର ହେଉ ବା ଏକ ଦୁର୍ନୀତିମୁକ୍ତ ସ୍ୱଚ୍ଛ ଶାନ୍ତ ଦେଶ ଯୋଗାଇ ଦେବା ଆମର ଦାୟିତ୍ୱ। ସମସ୍ତଙ୍କର ସହଯୋଗରେ ଏହି ଦାୟିତ୍ୱ ଅଚିରେ ସମାଧାନ ହୋଇପାରିବ। ସ୍ୱଚ୍ଛ ନିର୍ମଳ ପରିବେଶ ମନକୁ ଯେମିତି ଶାନ୍ତି ଦିଏ, ସେମିତି ମନରେ ପବିତ୍ର ଭାବ ଯୋଗାଏ। ଏଣୁ ସ୍ୱଚ୍ଛତା ଦିଗରେ ଆମେ ଏ ଯାଏଁ ଯେତିକି ସହଯୋଗ ଦେଇଛୁ, ଯେତିକି ଦାୟିତ୍ୱ ପାଳନ କରିଛୁ, ଏବେ ଆଉ ଟିକେ ଅଧିକ ଧ୍ୟାନ ଦେବୁ। ସ୍ୱଭାବ ସଂସ୍କାର ସବୁଠି ସ୍ୱଚ୍ଛତାକୁ ଅଧିକ ଖୋଜିବୁ। ଦୟାମୟ ଈଶ୍ୱରଙ୍କ ସୃଷ୍ଟ ଏହି ପୃଥିବୀକୁ ଅଳିଆ ଆବର୍ଜନାରେ ଭରିଦେଲେ ସେ କେବେ ଖୁସି ହେବେ ନାହିଁ, ବରଂ ତାଙ୍କ ସୃଷ୍ଟିକୁ ସୁନ୍ଦର କରି ରଖିବା ତାଙ୍କ ପ୍ରତି ବଡ଼ ସେବା ହେବ। ଏଣୁ ସ୍ୱଚ୍ଛତାର ଦାୟିତ୍ୱ ତୁଲାଇବା ଅର୍ଥ ଏକାଧାରାରେ ମାନବର ସେବା, ରାଷ୍ଟ୍ରର ସେବା ଏବଂ ଈଶ୍ୱରଙ୍କ ସେବା ସମ୍ପାଦିତ ହୋଇପାରିବ। ସ୍ୱଚ୍ଛତା ହିଁ ଆମର ନିତ୍ୟବ୍ରତ ହେଉ।

ସେସଇଲା ମହିଳା ମହଲ କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ଶର୍ମିଷ୍ଠା ମହାନ୍ତି। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

0: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ରାଜନୈତିକ କ୍ଷେତ୍ରରେ ସେବାକୁ ମାର୍ଗଦର୍ଶକ ନୀତି ଭାବେ ଗ୍ରହଣ କରିବାକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ। ସେବାଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ କଲେ ମତ ବିନିମୟ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଆହ୍ୱାନ ଦେଲେ ଭାରତ ସମେତ ଅନ୍ୟ ତିନିଟି ରାଷ୍ଟ୍ର। ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯିବାରୁ 9 ଜଣଙ୍କର ମୃତ୍ୟୁ। ସାମୁଦ୍ରିକ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ କଠିନ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବିଶ୍ୱ ସାମୁଦ୍ରିକ ଦିବସ ଏବଂ ଗଭୀର ଅବପାତ ପ୍ରଭାବରେ ଓଡ଼ିଶା ପ୍ରବଳ ବର୍ଷା। ନରେନ୍ଦ୍ର ମୋଦି କହିଛନ୍ତି, ସେବା ସମସ୍ତଙ୍କ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ। ରାଜନୈତିକ କ୍ଷେତ୍ରରେ ମଧ୍ୟ ସେବାକୁ ମାର୍ଗଦର୍ଶକ ନୀତି ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏଭଳି ମନୋଭାବ ପ୍ରତ୍ୟେକଙ୍କୁ ଉଚ୍ଚ ପଦରେ ପ୍ରତିଷ୍ଠିତ କରିଥାଏ। ଭାଡ଼ନଗରରୁ ବାରାଣସୀ ପର୍ଯ୍ୟନ୍ତ ଯାତ୍ରା କରୁଥିବା ସେବାଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କାଳରେ ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସେବା ପରମଧର୍ମ ଜୀବନର ସବୁଠାରୁ ବଡ଼ କର୍ତ୍ତବ୍ୟ।
1: सेवा यही मुख्य हमारा काम होना चाहिए और हम सेवा कर कर के ही सेवा का संदेश देंगे, शब्दों में नहीं देंगे। हमारे आचरण से लोगों को पता चले कि राजनीति में सत्ता कितनी ही क्यों न बड़ी हो जाए, लेकिन हमारा मार्ग सेवा का ही रहेगा। हम कभी भी सेवा के मार्ग से नहीं विचलित होंगे, कितने ही ऊंचे शिखर पर पहुंचेंगे, लेकिन सेवा परमो धर्म इस भाव को लेकर आगे बढ़ेंगे।
0: ସେବାକୁ ସବୁଠାରୁ ବଡ଼ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପିଏମ୍ କିଷାନ କିମ୍ବା ପିଏମ୍ ସୂର୍ଯ୍ୟଘର ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବାରେ ସଫଳ ହୋଇପାରିଛି। ସେବା ମନୋଭାବ ଦ୍ୱାରା ହିଁ 4 କୋଟି ଗରିବ ଲୋକଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ହୋଇପାରିଛି।
1: ହମାରେ କିଷାନୋ କେ ପାସ୍ ପିଢ଼ିଓ ସେ ବନା ହୁଆ ଜ୍ଞାନ କା ଭଣ୍ଡାର ହେ। ଭେ ଇସ୍ ନଲେଜ କୋ ହର ଦିନ ଅପନେ ଜୀବନ ମେ ଅପନାତେ ହେ। ହମେ ଇନ ଅନୁଭବୋ ସେ ଭି ସିଖନା ହେ। अगर अनुभव करते तो भारत की विविधता की अनुभूति होती और उनसे भी विविधता में भी एकता के भी दर्शन होता है। वो हमें हिंदुस्तान के हर कोने में पहुंचाने ही है, एक जगह से दूसरी जगह पहुंचाना है। एक गांव का अच्छा प्रयोग दूसरे गांव के काम आए, एक युवा का समाधान दूसरे युवा की ताकत बने।
0: ସେବାର ଭାବନା ରାଷ୍ଟ୍ରର ନୀତିରେ ସାମିଲ ହେଲେ ଦେଶର ପ୍ରଗତି ପାଇଁ ସବୁଠାରୁ ଅଧିକ ପ୍ରୋତ୍ସାହନ ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଭଳି ଭାବନା 25 କୋଟି ନାଗରିକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିବାକୁ ସହାୟକ ହୋଇପାରିଛି। 2047 ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଯୁବ

ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶ୍ରୀ ମୋଦି ଏହି ଅବସରରେ ଆଲୋକପାତ କରିଛନ୍ତି। ଆଜିର ଯୁବପିଢ଼ି ବିକଶିତ ଭାରତର ନିର୍ମାତା ଏବଂ ଏହାର ପ୍ରକୃତ ସୁଫଳ ସେମାନେ ହିଁ ପାଇପାରିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଭାରତ ସମେତ ଅନ୍ୟ ତିନୋଟି ରାଷ୍ଟ୍ର ଆହ୍ୱାନ ଦେଇଛନ୍ତି। ଭାରତ, ବ୍ରାଜିଲ, ଜର୍ମାନୀ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଏକ ମିଳିତ ବିବୃତ୍ତିରେ ଏହା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟ ପରିଷଦ କ୍ଷେତ୍ର ବ୍ୟାପକ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ 81ତମ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକ ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବ୍ରାଜିଲ ପ୍ରତିପକ୍ଷ ମୌରା ଭିଏରା, ଜର୍ମାନ ପ୍ରତିପକ୍ଷ ଜୋହାନ ଡେଭିଡ୍ ୱାଡେପୁଲ ଏବଂ ଜାପାନ ପ୍ରତିପକ୍ଷ ମୋତେକି ତୋଶିମିତ୍ସୁଙ୍କ ସହ ବୈଠକ ପରେ ଏହି ବିବୃତ୍ତି ପ୍ରଦାନ କରାଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ପରିବେଶର ଆହ୍ୱାନକୁ ମୁକାବିଲା କରିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଅତ୍ୟନ୍ତ ଆବଶ୍ୟକ ବୋଲି ସେମାନେ କହିଛନ୍ତି। ଆଫ୍ରିକା, ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଲାଟିନ୍ ଆମେରିକା ଓ କାରାବିଆନ୍ ସମେତ ବିଭିନ୍ନ ଅଞ୍ଚଳର ପ୍ରତିନିଧିତ୍ୱ ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି। ଆନ୍ତର୍ଜାତିକ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା ନେଇ ଜାତିସଂଘ ଦାୟିତ୍ୱ ନିର୍ବାହ କରିବାକୁ ଏହା ସହଯୋଗ ପ୍ରଦାନ କରିବ ବୋଲି ବୈଦେଶିକ ମନ୍ତ୍ରୀଗଣ ଆଶା ବ୍ୟକ୍ତ କରିଛନ୍ତି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯିବାରୁ 9 ଜଣଙ୍କର ପୋଡ଼ି ହୋଇ ମୃତ୍ୟୁ ହୋଇଛି। ଯମୁନା ଏକ୍ସପ୍ରେସ୍ ୱେରେ ଏକ ସ୍ଲିପର ବସ୍ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଛି। ବହୁ ଯାତ୍ରୀ ଝରକା ଦେଇ ଡେଇଁ ବାହାରକୁ ପଳାଇ ଆସିଥିଲେ। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜେୱାର ଥାନା ଅନ୍ତର୍ଗତ ଦୟନ୍ତପୁର ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ବିହାରରେ ପଞ୍ଜିକୃତ ସ୍ଲିପର ବସ୍ ନୋଏଡାରୁ ଆଗ୍ରା ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ 35 ଜଣ ଯାତ୍ରୀ ଥିଲେ। ଦମନ୍ତପୁର ଗ୍ରାମ ନିକଟରେ ବସ୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ଦ୍ରୁତଗତିରେ ନିଆଁ ବ୍ୟାପିଯିବାରୁ ବସ୍ରୁ ବାହାରି ପାରିନଥିବା 9 ଜଣ ଯାତ୍ରୀଙ୍କର ପୋଡ଼ି ହୋଇ ମୃତ୍ୟୁ ହୋଇଛି। ସେମାନଙ୍କର ପରିଚୟ ଜାଣିବା ପାଇଁ ପୁଲିସ୍ ପ୍ରୟାସ ଜାରି ରଖିଛି। ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଜାରି ରହିଥିବା ପୁଲିସ୍ କହିଛି। ଦୁର୍ଘଟଣା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗକୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ସରକାର ମଧ୍ୟ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାମୁଦ୍ରିକ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କର କଠିନ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ବିଶ୍ୱ ସାମୁଦ୍ରିକ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ଦେଶର ବାଣିଜ୍ୟ ତଥା ବିକାଶ ଦିଗରେ ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଏ କ୍ଷେତ୍ରରେ କାର୍ଯ୍ୟରତ ବୃତ୍ତିଗତଙ୍କ ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ସେପ୍ଟେମ୍ବର ମାସ ଶେଷ ଗୁରୁବାରରେ ଏହି ଦିବସ ପାଳନ କରାଯାଇ ଆସୁଛି। ସାମୁଦ୍ରିକ କ୍ଷେତ୍ର ସହଯୋଗ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏବଂ ବିଶ୍ୱବ୍ୟାପୀ ଅର୍ଥନୈତିକ ପରିସ୍ଥିତିକୁ ତ୍ୱରାନ୍ୱିତ କରିବା ନେଇ ଜନସମାଜକୁ ଅବଗତ କରାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ନୀତି ପ୍ରସ୍ତୁତିରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ସାମୁଦ୍ରିକ ଦକ୍ଷତା ବୃଦ୍ଧି ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ପକ୍ଷରୁ ଏହି ପ୍ରସଙ୍ଗ ଆଧାରରେ ଆସନ୍ତା ବର୍ଷ ମଧ୍ୟ ବିଶ୍ୱ ସାମୁଦ୍ରିକ ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। 1948 ମାର୍ଚ୍ଚ ମାସ 6 ତାରିଖରେ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ପ୍ରତିଷ୍ଠିତ ହୋଇଥିଲା। ଏହି ଦିବସ ପାଳନ ଅବସରରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଭାରତର ସାମୁଦ୍ରିକ କ୍ଷେତ୍ର ରାଷ୍ଟ୍ରୀୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମୁଦ୍ରିକ କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ନୀତିଗତ ସଂସ୍କାର ତଥା ସୁଦୃଢ଼ ସାମୁଦ୍ରିକ ଖାଦ୍ୟ ଦୃଷ୍ଟିକୋଣ ଆଧାରରେ ଭାରତ ଅଗ୍ରସର ହେଉଛି ବୋଲି ସେ ସୋନୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ଏହି ଧାରାବାହିକ ସ୍ୱତନ୍ତ୍ର ପ୍ରସଙ୍ଗରେ ଆଜି ଆମେ ଆପଣଙ୍କୁ ନୂତନ ଶିକ୍ଷାନୀତି 2020 ମାଧ୍ୟମରେ ପରିବର୍ତ୍ତନ ଉପରେ ତଥ୍ୟ ପ୍ରଦାନ କରୁଛୁ।
জাতীয় শিক্ষানীতি শিক্ষা ব্যবস্থায় ব্যাপক পরিবর্তন আনিবাকু লক্ষ্য রাখিছে। ছাত্রছাত্রীঙ্কু বিষয় চয়ন করিবাকু এহা অধিক সুযোগ প্রদান করুছে। দক্ষতা বিকাশ গবেষণা এবং নবসৃজনকু মধ্য শিক্ষানীতি প্রোৎসাহন প্রদান করুছে।

0: ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଉଚ୍ଚଶିକ୍ଷାରେ ଉନ୍ନତି ଆଣିବା ଏବଂ ଛାତ୍ରଛାତ୍ରୀଙ୍କୁ ନୂତନ କୌଶଳ ଶିଖିବା ପାଇଁ ସୁଯୋଗ ପ୍ରଦାନ କରିବା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ରାଜ୍ୟରେ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏହି ନୂତନ ନୀତି ସହ ସମନ୍ୱିତ କରିବାକୁ ପ୍ରୟାସ ଜାରି ରହିଛି। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରତ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାରେ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିବ ବୋଲି କହିଛନ୍ତି। ରୁଷ ୟୁକ୍ରେନ୍ ମଧ୍ୟରେ ପ୍ରସଙ୍ଗଭିତ୍ତିକ ଯୁଦ୍ଧବିରତି ଉପରେ ଆମେରିକା ଗୁରୁତ୍ୱ ପ୍ରଦାନ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ଶକ୍ତି ଏବଂ ଖାଦ୍ୟଶସ୍ୟ କ୍ଷେତ୍ର ଆଧାରରେ ସୀମିତ ଯୁଦ୍ଧବିରତି ନେଇ ଉଭୟ ପକ୍ଷ ଇଚ୍ଛା ପ୍ରକାଶ କରିଛନ୍ତି। ଏବେ ଏଥିପାଇଁ କୌଣସି ଆନୁଷ୍ଠାନିକ ପ୍ରସ୍ତାବ ଏପର୍ଯ୍ୟନ୍ତ ଆଗତ ହୋଇନାହିଁ। ମସ୍କୋ ଏବଂ କିଭ୍ ସହ ଆମେରିକା ଏ ନେଇ ଆଲୋଚନା କରିଥିବା ଶ୍ରୀ ରୁବିଓ କହିଛନ୍ତି। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ଗତକାଲି ବିଳମ୍ବିତ ରାତ୍ରିରେ ସ୍ଥଳଭାଗ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆମ ନବରଙ୍ଗପୁର ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଉପର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ସକାଳ 8:00 ସୁଦ୍ଧା ଜଳଭଣ୍ଡାରର ଜଳସ୍ତର 640.25 ମିଟର ରହିଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ରାଜନୈତିକ କ୍ଷେତ୍ରରେ ସେବାକୁ ମାର୍ଗଦର୍ଶକ ନୀତି ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ସେବା ଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ କଲେ ମତ ବିନିମୟ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଆହ୍ୱାନ ଦେଲେ ଭାରତ ସମେତ ଅନ୍ୟ 3 ରାଷ୍ଟ୍ର। ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯିବାରୁ 9 ମୃତ୍ୟୁ ଏବଂ ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi highlights service as the main purpose of life, says Seva Paramo Dharma should remain the guiding principle. External Affairs Minister Dr. S. Jayashankar chairs meeting of Forum for Indo-Pacific Islands Cooperation Foreign Ministers on the sidelines of 81st United Nations General Assembly in New York. Government says India is manufacturing nearly 99.2% of country's total domestic demand for mobile phones. Red alert issued for very heavy rainfall over West Bengal, Telangana, Chhattisgarh, coastal Andhra Pradesh and Odisha today. And India storms into men's Kabaddi semi-finals after beating Chinese Taipei in final Group A fixture at Asian Games in Japan. Prime Minister Narendra Modi today said service should be the main purpose of life and must be inherent in every individual. He said that in politics too, service should remain the guiding principle even when one reaches the highest position. Mr. Modi made these remarks during a virtual interaction with Seva Yatris travelling on the Yatra from Vadnagar to Varanasi. The Prime Minister said Seva Paramo Dharma, service is the highest duty, should remain the guiding principle.
2: सेवा यही मुख्य हमारा काम होना चाहिए और हम सेवा कर कर के ही सेवा का संदेश देंगे, शब्दों में नहीं देंगे। हमारे आचरण से लोगों को पता चले कि राजनीति में सत्ता कितनी ही क्यों न बड़ी हो जाए, लेकिन हमारा मार्ग सेवा का ही रहेगा। हम कभी भी सेवा के मार्ग से नहीं विचलित होंगे, कितने ही ऊंचे शिखर पर पहुंचेंगे, लेकिन सेवा परमो धर्म इस भाव को लेकर आगे बढ़ेंगे।
1: Mr. Modi said service is the biggest driving force. He said whether it is PM Kisan or the PM Surya Ghar Yojana, countless such schemes are recognized for their last mile delivery. The Prime Minister said it is only owing to a spirit of service that 4 crore poor have received permanent houses.
2: हमारे किसानों के पास पीढ़ियों से बड़ा हुआ ज्ञान का भंडार है। बेस नॉलेज को हर दिन अपने जीवन में अपनाते हैं। हमें इन अनुभवों से भी सीखना है। अगर अनुभव करते तो भारत की विविधता की अनुभूति होती है और उन सब विविधता में भी एकता के भी दर्शन होता है। वो हमें हिंदुस्तान के हर कोने में पहुंचाने ही है। एक गांव का अच्छा प्रयोग दूसरे गांव के काम आए, एक युवा का समाधान दूसरे युवा की ताकत बने।
1: The Prime Minister said we are people dedicated to

0: ଫସଲ 18,067 ବାସଗୃହ କ୍ଷତିଗ୍ରସ୍ତ ହୋଇଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିଛନ୍ତି। ବ୍ୟକ୍ତିଗତ ସମ୍ପତ୍ତି କ୍ଷତି ଭରଣା ପାଇଁ 234,84,86,000 ଟଙ୍କା ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ଲକ୍ଷ୍ୟ।
1: ଗ୍ରାମାଞ୍ଚଳର ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ଲକ୍ଷ୍ୟପତି ଦିଦି ଯୋଜନା ଅଧୀନରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବ୍ୟବସାୟ ଆରମ୍ଭ ତଥା ଅଧିକ ପ୍ରସାର ପାଇଁ ସ୍ୱଳ୍ପ ସୁଧରେ ଓଡ଼ିଶାରେ ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ଏହି ଯୋଜନା ଅଧିକ ପ୍ରଭାବଶାଳୀ ହୋଇପାରିଛି। ଦେବଗଡ଼ ଜିଲ୍ଲାର ତିଲେଇବଣି, ରିୟାମାଳ ଓ ବାରକୋଟ ବ୍ଲକରେ ଅନେକ ଗ୍ରାମୀଣ ମହିଳା ଏହି ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି। ଯୋଜନା ସମ୍ପର୍କରେ ଜିଲ୍ଲାର ଲକ୍ଷ୍ୟପତି ଦିଦି ସସ୍ମିତା ସାହୁ ପ୍ରତିକ୍ରିୟାରେ କହିଛନ୍ତି,
2: ଆଗରୁ ଆମେ ଧାନ ଚାଷ, ପିଆଜ ଚାଷ, ମୁଗ ବିରି ସବୁ ଚାଷ କରୁଥିଲୁ, କିନ୍ତୁ ସେତେବେଳେ ଆମେ ରାସାୟନିକ ସାର ବ୍ୟବହାର କରୁଥିଲୁ। ଏବେ କିନ୍ତୁ ଜୈବିକ ସାର ଔଷଧ ବ୍ୟବହାର କରିବା ଦ୍ୱାରା ଆମକୁ କମ୍ ଖର୍ଚ୍ଚ ହେଲା, ଅଳ୍ପ ଖର୍ଚ୍ଚରେ ଅଧିକ ଅମଳ କରିପାରିଲୁ। ଏସ୍ଏଚ୍ଜି ମାଧ୍ୟମରେ ଆମକୁ 1% ସୁଧରେ ପଇସାଟା ଆମେ ପାଇପାରିଲୁ। ଆଉ ପନିପରିବା ସବୁ ଜିନିଷ ଚାଷ କରିକି ଆମେ ଲକ୍ଷ୍ୟପତି ଦିଦି ହେଇପାରିଲୁ। ଲକ୍ଷ୍ୟପତି ଦିଦି ହେବା ପରେ 1% ଯୋଉ ଆମେ ପାଇଲୁ, ଯୋଉ ଲୋନ୍ ଆଣିଲୁ, ଆମେ ଇଣ୍ଟରେଷ୍ଟ କମ୍ ଦ୍ୱାରା ଜଲ୍ଦି ଆମେ ସୁଝିକିରି ବି ଉପକୃତ ହେଇପାରିଲୁ।
1: ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ନୀନା ସାହୁ।
0: ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସାବରଙ୍ଗ ହାଇସ୍କୁଲରେ କିଶୋର ନ୍ୟାୟ ଆଇନ, ଶିଶୁ ସୁରକ୍ଷା ପୋକ୍ସୋ ଆଇନ ଏବଂ ପୀଡ଼ିତା କ୍ଷତିପୂରଣ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁଙ୍କ ସୁରକ୍ଷା ନେଇ ଏକ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ଦଳେଇଗୁଡ଼ା ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟକୁ ଆଜି ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟରେ ଉପଲବ୍ଧ ଚାଉଳ, ପନିପରିବା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ସ୍ଥିତି ଯାଞ୍ଚ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରନୀତିରେ ସେବା ଭାବନା ସାମିଲ ହେଲେ ଦେଶର ପ୍ରଗତି ଅଧିକ ତ୍ୱରାନ୍ୱିତ ହୋଇଥାଏ, କହିଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସମନ୍ୱିତ ଯୋଜନା କାର୍ଯ୍ୟକାରୀ କରୁଥିବା ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟନ ଓ ସାମଗ୍ରିକ ଅର୍ଥନୀତିକୁ ନୂତନ ଗତି ଦେବା ପାଇଁ ପୁରୀରେ ନିର୍ମାଣ ହେବ ଅତ୍ୟାଧୁନିକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ଏବଂ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ 3 ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

ସୁଣିଲି ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ଆଜି ସନ୍ଧ୍ୟାରେ ଏହି ଭକ୍ତିଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ମହମ୍ମଦ ଅଜିଜ, କଣ୍ଠରେ ତାଙ୍କର ସୁରେଶ ପଣ୍ଡାଙ୍କ ରଚନା।

ଆଜି ସନ୍ଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ବରୁଣ ମିଶ୍ର ଏବଂ ସୁରେଶ ପରିଡ଼ା। ଶିଳ୍ପୀ ଦ୍ୱୟ ଗାଇଛନ୍ତି ସୁରେଶ ପାଣ୍ଡାଙ୍କ ରଚନାରୁ।

ଭକ୍ତିଗୀତ କାର୍ଯ୍ୟକ୍ରମରେ ଶେଷଶିଳ୍ପୀ ମହମ୍ମଦ ଅଜିଜ୍, ଗୀତିକାର ଅରୁଣ ମନ୍ତ୍ରୀ।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସୁଓମ, ଶିଳ୍ପୀ ଗାଇଛନ୍ତି ନରେନ୍ଦ୍ର ବେହେରାଙ୍କ ରଚନାରୁ।

0: ସହାୟକ ହୁଏ। ଆମର କୁହାଯାଇଛି ପୌଷ୍ଟିକ ଖାଦ୍ୟ ସୁସ୍ଥ ଶିଶୁ ଉଜ୍ଜଳ ଭବିଷ୍ୟତ।
1: ମ୍ୟାଡାମ ବର୍ତ୍ତମାନ କୁହନ୍ତୁ ଯେ ମାନେ ଆପଣଙ୍କ ମତରେ ଏହି ଯୋଜନାଟି ଛାତ୍ରଛାତ୍ରୀ ମାନଙ୍କ ପାଇଁ କେତେ ଉପକାରୀ ସାବ୍ୟସ୍ତ ହୋଇଛି?
0: ମୋ ମତରେ ଏଇ ଯୋଉ ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ। ଶିଶୁମାନେ ନିୟମିତ ବିଦ୍ୟାଳୟକୁ ଆସନ୍ତି, ପାଠ ପଢ଼ନ୍ତି, ଯାହାଦ୍ୱାରା କି ସେମାନଙ୍କର ଏକାଗ୍ରତା ଓ ମନୋଯୋଗ ବଢ଼ିଯାଏ। ବିଶେଷ କରି ଆର୍ଥିକ ଭାବରେ ଦୁର୍ବଳ ପରିବାରମାନଙ୍କୁ ଏହି ସହାୟତାଟା ଉନ୍ନତିର ସୋପାନରେ ପହଞ୍ଚାଇଥାଏ। କାରଣ ଗୋଟେ ସୁସ୍ଥ ଶରୀର ଓ ଉତ୍ତମ ଶିକ୍ଷା ପାଇଁ ଏହି PM ପୋଷଣ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଶିଶୁମାନଙ୍କର ବର୍ତ୍ତମାନକୁ ସୁଦୃଢ଼ କରି ଭବିଷ୍ୟତକୁ ଉଜ୍ଜଳ କରିଥାଏ।
1: ମ୍ୟାଡାମ ଏହି ଯୋଜନା ଦ୍ୱାରା ପିଲାମାନଙ୍କ ସ୍ୱାସ୍ଥ୍ୟରେ କେତେ ପରିବର୍ତ୍ତନ ଆସିଛି?
0: ଏହି ଯୋଜନା ଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି। ପିଲାମାନଙ୍କ ମଧ୍ୟରେ ଯେଉଁ କୁପୋଷଣ ହାରଟା କମିଛି, ପିଲାଙ୍କର ଯାହାର ଓଜନ ବଢ଼ୁନଥିଲା ସେମାନଙ୍କର ଏଇ ଖାଦ୍ୟ ନିୟମିତ ଖାଇବା ଫଳରେ ଓଜନ ବି ବଢ଼ୁଛି, ତତ୍ସହିତ ଉଚ୍ଚତାର ମଧ୍ୟ ସଠିକ୍ ବୃଦ୍ଧି ହେବାରେ ଏହା ସହାୟତା ମିଳିଛି। ଏହା ଛଡ଼ା ଶରୀରକୁ ମଧ୍ୟ ଆବଶ୍ୟକ ପ୍ରୋଟିନ, ଭିଟାମିନ ଓ ଖଣିଜ ଲବଣ ମଧ୍ୟ ମିଳୁଛି। ପିଲାମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି, ଯାହାଫଳରେ ସେମାନେ ଯେକୌଣସି ବେମାରୀଟିଏ ଆସିଲେ ମଧ୍ୟ ତାକୁ ପ୍ରତିରୋଧ କରିପାରୁଛନ୍ତି। ଭୋକ ବଢ଼ିବା ଏବଂ ଦୁର୍ବଳତା କମିଥିବାରୁ ଶ୍ରେଣୀ କକ୍ଷରେ ପିଲାମାନଙ୍କର ଧ୍ୟାନ ଓ ଏକାଗ୍ରତା ରହୁଛି। ପ୍ରାୟ ଆମର ପିଲାମାନଙ୍କର ବିଶେଷ କରି ଗୋଟେ ବଡ଼ ସମସ୍ୟା ଥାଏ, ଯୋଉଟା ହେଲା ରକ୍ତହୀନତା। ତେଣୁ ଏଇ ଯୋଉ ରକ୍ତହୀନତା ସମସ୍ୟା ଦୂର କରିବାରେ ଏଇଟା ବହୁତ ସହାୟକ ହୋଇଛି। ନିୟମିତ ପୌଷ୍ଟିକ ଖାଦ୍ୟ ଖାଇବା ଦ୍ୱାରା ପିଲାମାନେ ଅଧିକ ସକ୍ରିୟ ଓ ସୁସ୍ଥ ରହନ୍ତି।
1: ଖୁବ ସୁନ୍ଦର ମ୍ୟାଡାମ, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡାମ।
2: ଶୁଣିଲେ ତ ଏହି ପୋଷଣ ଅଭିଯାନଟି ଗୋଟିଏ ମା ଓ ଶିଶୁ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ପୋଷଣ ଦ୍ୱାରା ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ସୁନିଶ୍ଚିତ ହୁଏ ଏବଂ ମହିଳାମାନେ ମଧ୍ୟ ସୁସ୍ଥ ଜୀବନଯାପନ କରିପାରନ୍ତି। ଏହି ଅଭିଯାନ ସମାଜରେ ପୋଷଣ ସମ୍ପର୍କିତ ସଚେତନତା ବୃଦ୍ଧି କରୁଛି ଏବଂ ଏକ ସୁସ୍ଥ ଭାରତ ଗଠନରେ ସହାୟକ ମଧ୍ୟ ହେଉଛି। ତେଣୁ ଆସନ୍ତୁ ଏହି ପୋଷଣ ଅଭିଯାନ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ଗୋଟିଏ ମା ଏବଂ ତାର ଶିଶୁକୁ ଗୋଟିଏ ସୁନ୍ଦର ଭବିଷ୍ୟତ ଗଢିବାରେ ପ୍ରେରଣା ଦେବା। ଏବଂ ଏହି ସୁନ୍ଦର କଥା ସହିତ ମୁଁ ଆଜି ଆମର ଏହି ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ପୁଣି ଥରେ ଆସିବି କିଛି ନୂଆ ଆଲୋଚନା ସହିତ। ରହୁଛି, ନମସ୍କାର।

0: ଶୁଣିଲେ ଆକାଶବାଣୀ ରାଉରକେଲା ଦ୍ୱାରା ପ୍ରସ୍ତୁତ ବିକାଶ ମନ୍ତ୍ର, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନା ସୌମ୍ୟାଶ୍ରୀ ମହାନ୍ତି। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ। ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ। ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ। ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି, ଶୋଇଛି। କ'ଣ ଗୋଡ଼ ହାତର ହାଡ଼ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର। ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ। ହଁ, ତାହାରି ଲକ୍ଷଣ ଆଉ ପ୍ରତିକାର କଥା ମୁଁ କହିବାକୁ ଆସିଛି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଧାନସଭାରେ ଆଜି ଭାରତୀୟ ଷ୍ଟାମ୍ପ ବିଲ୍ 2026 ସମେତ ଦୁଇଟି ବିଲ୍ ପାରିତ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ପାଇଁ ଗୃହ ମୁଲତବୀ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ବର୍ଷାରେ ରାଜ୍ୟର 37 ବ୍ଲକର 273 ଗ୍ରାମ ପ୍ରଭାବିତ ହୋଇଥିବା ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। ପ୍ରକାଶ ପାଇଲା ସ୍ନାତକୋତ୍ତର ନିଟ୍ ପରୀକ୍ଷାଫଳ ଏବଂ ଏସୀୟ କ୍ରୀଡ଼ାରେ ଗୁଳିଚାଳନା ପ୍ରତିଯୋଗିତାରେ ଭାରତୀୟ ଦଳକୁ କାଂସ୍ୟ ପଦକ। ବିଧାନସଭାର ଦ୍ୱିତୀୟାର୍ଦ୍ଧ ଅଧିବେଶନ ଆରମ୍ଭ ହେବା ମାତ୍ରକେ ଆଜି ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ହଟ୍ଟଗୋଳ ମଧ୍ୟରେ ଦୁଇଟି ବିଲ୍ ଗୃହର ଅନୁମୋଦନ ଲାଭ କରିଛି। ବିଲ୍ଗୁଡ଼ିକ ହେଉଛି ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଏବଂ ନିୟୋଜନ କର ବିଲ୍ 2026 ତଥା ଭାରତୀୟ ଷ୍ଟାମ୍ପ ବିଲ୍ 2026। ହଟ୍ଟଗୋଳ ଯୋଗୁଁ ବିଲ୍ ଉପରେ ଆଲୋଚନା ହୋଇପାରିନଥିବା ବେଳେ ବହୁମତରେ ଏହାକୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ପାରିତ ଘୋଷଣା କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ସଂକ୍ରାନ୍ତରେ ବିଜେପି ବିଧାୟକ

0: ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ରାଜ୍ୟରେ 35 ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିଛି। ଏହାଛଡ଼ା 2 ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ 1 ସହାୟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିଛି। ଏଥିରେ ପ୍ରଥମ ଶ୍ରେଣୀର 137, ଦ୍ୱିତୀୟ ଶ୍ରେଣୀର 197 ଓ ତୃତୀୟ ଶ୍ରେଣୀର 438 ଏବଂ ଚତୁର୍ଥ ଶ୍ରେଣୀର 47 ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ଏହି ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ 276 ପଦବୀ ଖାଲି ରହିଛି। 12 ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀ, ମୋଟରଯାନ ନିରୀକ୍ଷକ ଭଳି ପଦବୀରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଆସନ୍ତାକାଲି ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ, ଲାଭାଂଶ ବଣ୍ଟନର ଶୁଭାରମ୍ଭ, ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର କୃଷି ଶିକ୍ଷା ସଦନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏଥିରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ଠାରେ ସ୍ଥଳଭାଗ ଅତିକ୍ରମ କରିବା ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ଆଜି ସୁଦ୍ଧା ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ବର୍ଷା ପରିସ୍ଥିତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ଗଭୀର ଅବପାତ ଯୋଗୁଁ ରାଜ୍ୟର 6 ଜିଲ୍ଲା କୋରାପୁଟ, ଗଜପତି, ମାଲକାନଗିରି, ଗଞ୍ଜାମ, ନବରଙ୍ଗପୁର ଏବଂ ରାୟଗଡ଼ାର 37 ବ୍ଲକ ଅନ୍ତର୍ଗତ 127 ଗ୍ରାମ ପଞ୍ଚାୟତର 273 ଗ୍ରାମ ପ୍ରଭାବିତ ହୋଇଛି। ଏହାସହ 5 ସହରାଞ୍ଚଳର 20 ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ 8,082 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ନିୟମିତ ଭାବରେ କ୍ଷେତ୍ରୀୟ ସ୍ଥିତି ଆକଳନ କରାଯାଉଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପ୍ରସ୍ତୁତିମୂଳକ ପଦକ୍ଷେପ, ରାତ୍ରିକାଳୀନ ପାଟ୍ରୋଲିଂ, ଜଳସ୍ତର ନିରୀକ୍ଷଣ ଏବଂ ପୁନରୁଦ୍ଧାର ବ୍ୟବସ୍ଥା ଜାରି ରହିଛି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସାମଗ୍ରିକ ପରିସ୍ଥିତିକୁ ନେଇ ତୀକ୍ଷ୍ଣ ନଜର ରଖାଯାଇଛି। ବିଭିନ୍ନ ଜିଲ୍ଲାରୁ ପ୍ରାପ୍ତ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
1: ବର୍ଷା ଭିନ୍ନ ଜାଗାରେ କମ୍ ବେଶି କରି ଚାଲିଛି, ଆହୁରି 24 ଅଧିକ ଏଟା ଚାଲିବ ଏବଂ ପ୍ରଶାସନ ସବୁ ଦିଗରୁ ପ୍ରସ୍ତୁତ ଅଛନ୍ତି। ହେଲ୍ଥ ସର୍ଭିସେସ୍ ପ୍ରସ୍ତୁତ ଅଛି, ODRF, NDRF, ଆମେ ଯେଉଁଟା ଆପଣ କହୁଥିଲେ ODRF 33 ୟୁନିଟ୍ ଅବସ୍ଥାପିତ ଅଛନ୍ତି। ଏପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼, ଇଏ ଜିଲ୍ଲାମାନଙ୍କର ମଧ୍ୟ ସବିଶେଷ ରିପୋର୍ଟ ଆମ ପାଖରେ ପହଞ୍ଚିଗଲାଣି। କିଛି କିଛି ଜାଗାରେ ପ୍ରବଳ ବର୍ଷା ହୋଇଛି, କିନ୍ତୁ
0: ଜିଲ୍ଲାରେ ଗତ 3 ମଧ୍ୟରେ 718.8 mm ବର୍ଷା ହୋଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁଁ ପୋଟେରୁ, କାଙ୍ଗୁରୁକୁଣ୍ଡା, MV90, MV96, ମହାରାଜପାଲି, ପାଙ୍ଗାମ ଓ କାଲିମେଳା କନ୍ୟାଶ୍ରମ ସ୍ଥିତ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। ନବରଙ୍ଗପୁର ଜିଲ୍ଲାରେ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ପଲିଥିନ୍ ସିଟ୍, ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଉଛି। କଳାହାଣ୍ଡି ଜିଲ୍ଲାରେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସମସ୍ତ ଅଙ୍ଗନବାଡ଼ି ଓ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆସନ୍ତାକାଲି ସମସ୍ତ ଅଙ୍ଗନବାଡ଼ି ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିର ଅନ୍ଧାରିକୋଟ ନିକଟରେ ସୁରକ୍ଷା ପ୍ରାଚୀର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ସେଠାରେ ଭୂସ୍ଖଳନ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଜିଲ୍ଲାରେ ଲଗାଣ ବର୍ଷା ହେଉଥିବାରୁ କନ୍ଧମାଳ ଜିଲ୍ଲାପାଳ କଳିଙ୍ଗାଘାଟି ଦେଇ ଯାତାୟାତକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ପୁଲିସ୍ ମୁତୟନ ସହ ଘାଟିରେ ଚାଲିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରି ଶ୍ରମିକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରୀ ପାଠ୍ୟକ୍ରମ ପାଇଁ ସ୍ନାତକୋତ୍ତର ନିଟ୍ 2026 ପରୀକ୍ଷା ଫଳ ପ୍ରକାଶ ପାଇଛି। ଜାତୀୟ ଚିକିତ୍ସା ବିଜ୍ଞାନ ପରୀକ୍ଷା ବୋର୍ଡ NBEMS ପକ୍ଷରୁ ସରକାରୀ ୱେବ୍ସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଗତମାସ 30 ଦେଶବ୍ୟାପୀ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 2,65,960 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଆସନ୍ତା ପହିଲାରୁ ୱେବ୍ସାଇଟ୍ରୁ ଛାତ୍ରଛାତ୍ରୀ ସେମାନଙ୍କର

ଓଡ଼ିଶାର ପୁରାତନ ଏବଂ ବାଣିଜ୍ୟ କାରବାର ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଭାରତର ଆର୍ଥିକ ପ୍ରଗତି ଏବଂ ସାମୁଦ୍ରିକ ବାଣିଜ୍ୟକୁ ଶକ୍ତିଶାଳୀ କରିବାରେ ଏହି ପାରାଦ୍ୱୀପ ବନ୍ଦର ପଡ଼ୋଶୀ ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ଭଳି ରାଜ୍ୟମାନଙ୍କ ପାଇଁ ସାମୁଦ୍ରିକ ଦ୍ୱାର ସଦୃଶ କାର୍ଯ୍ୟ କରିଆସୁଛି। 1962 January 3 ଏହାର ଶୁଭ ଉଦ୍ଘାଟନ ହେବା ପରେ ଏହି ବନ୍ଦର ପ୍ରଗତିର ଅନେକ ପାହାଚ ଅତିକ୍ରମ କରିସାରିଲାଣି। ପ୍ରଥମେ ଏହା ଏକ କ୍ଷୁଦ୍ର ବନ୍ଦର, ପରେ ମଧ୍ୟମ ଧରଣର ଓ ସମ୍ପ୍ରତି ପଣ୍ୟ କାରବାର କ୍ଷେତ୍ରରେ ସମଗ୍ର ଦେଶରେ ଏକ ବୃହତ୍ ବନ୍ଦର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଏହା ଦେଶର ଦ୍ୱିତୀୟ ବୃହତ୍ତମ ବନ୍ଦର ହୋଇଥିବାରୁ ଏଠାରେ ଅନେକ ଦେଶ ସହ ଜଳପଥରେ ସଂଯୋଗ ରହିଛି। 2016 February 7 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦ୍ୱୀପ ଗସ୍ତରେ ଆସିଥିବା ବେଳେ ଘୋଷଣା କରିଥିଲେ ଯେ ପୂର୍ବ ଭାରତର ବିକାଶର ମୁଖଶାଳା ହେବ ପାରାଦ୍ୱୀପ। ସମ୍ପ୍ରତି ଅନ୍ତର୍ଜାତୀୟ ଶିଳ୍ପ ବାଣିଜ୍ୟ ସହର ଭାବରେ ପାରାଦ୍ୱୀପ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବିଗତ 2 ଧରି ଖଣିଜ ଦ୍ରବ୍ୟ ରପ୍ତାନୀକାରୀ ବନ୍ଦର ଭାବେ ଏକକ ପ୍ରତିଷ୍ଠାନ ଥିବାବେଳେ ଏହାକୁ ଭିତ୍ତି କରି ଭାରତୀୟ ତୈଳ ନିଗମର 11ତମ ସର୍ବବୃହତ୍ ଓ ସର୍ବାଧୁନିକ ବିଶୋଧନାଗାର ପ୍ରକଳ୍ପ ସହିତ ଅନେକ ଭାରୀ ଶିଳ୍ପ ଓ 40ରୁ ଉର୍ଦ୍ଧ୍ୱ ମଧ୍ୟମ ଶିଳ୍ପ ଏଠାରେ ପ୍ରତିଷ୍ଠା ହୋଇପାରିଛି। ପାରାଦ୍ୱୀପ ବନ୍ଦର ଭାରତର ସାମୁଦ୍ରିକ କ୍ଷେତ୍ରରେ ଚାଲିଥିବା ବ୍ୟାପକ ପରିବର୍ତ୍ତନର ଏକ ଅଂଶ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସାମୁଦ୍ରିକ ଆଧୁନିକୀକରଣର ଏକ ନୂତନ ପର୍ଯ୍ୟାୟ ପହଞ୍ଚିଛି। ବିଗତ 12 ମଧ୍ୟରେ ବନ୍ଦର, ଜଳପଥ ଓ ଜାହାଜ ଚଳାଚଳ ଏବଂ ସାମୁଦ୍ରିକ କ୍ଷମତାକୁ ସୁଦୃଢ଼ କରିପାରିଛି। 2047 ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଦିଗରେ ପୂର୍ବ ଭାରତର ପାରାଦ୍ୱୀପ ବନ୍ଦରର ଅଭିବୃଦ୍ଧି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। କେନ୍ଦ୍ର ବନ୍ଦର, ଜଳପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଇତିମଧ୍ୟରେ ପାରାଦ୍ୱୀପ ଗସ୍ତରେ ଆସି 427.80 କୋଟି ସାତଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ସେଥିମଧ୍ୟରୁ 352 କୋଟି ବ୍ୟୟରେ 18.5 meter ଗଭୀର କ୍ଷମତା ବିଶିଷ୍ଟ କ୍ୟାପିଟାଲ ଡ୍ରେଜିଙ୍ଗ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହାଦ୍ୱାରା ବନ୍ଦରର କ୍ଷମତା ବ୍ୟାପକ ହେବା ସହ ବୃହତ୍ ପଣ୍ୟବାହୀ ଜାହାଜ ପରିଚାଳନା ଅଧିକ ହୋଇପାରିବ। ପାରାଦ୍ୱୀପ ବନ୍ଦରର ବର୍ତ୍ତମାନ 22 ବର୍ଥ ରହିଛି। ଏହି ବର୍ଥ ଗୁଡ଼ିକରେ ଦୈନିକ 5-10 ଜାହାଜ ପଣ୍ୟ କାରବାର କରିବାର କ୍ଷମତା ରହିଛି। ପାରାଦ୍ୱୀପ ବନ୍ଦର ସର୍ବଦା ଭାରତର ସାମୁଦ୍ରିକ କ୍ଷେତ୍ରରେ ବିକାଶ, ଦକ୍ଷତା ଓ ବିଶ୍ୱସନୀୟତାର ଏକ ପ୍ରତୀକ ଭାବେ ଉଭା ହୋଇଛି। ଏହି ବନ୍ଦର ଅନ୍ତର୍ଜାତୀୟ ଓ ଉପକୂଳବର୍ତ୍ତୀ ବାଣିଜ୍ୟ ପାଇଁ ଏକ ପ୍ରମୁଖ ପ୍ରବେଶ ଦ୍ୱାରରେ ପରିଣତ ହୋଇଛି, ଯାହା ଓଡ଼ିଶାର ଆଭ୍ୟନ୍ତରୀଣ ଉପକୂଳ ସହିତ ଭାରତର ପୂର୍ବ ଓ କେନ୍ଦ୍ରୀୟ ରାଜ୍ୟଗୁଡ଼ିକୁ ବିଶ୍ୱ ବଜାର ସହିତ ସଂଯୋଗ ସ୍ଥାପନ କରିବାରେ ସହାୟକ ହୋଇପାରିଛି। ସମ୍ପ୍ରତି ପାରାଦ୍ୱୀପ ବନ୍ଦର ବାର୍ଷିକ 300 million metric ton ହାସଲ ଦିଗରେ କାର୍ଯ୍ୟ କରୁଛି। ଏଥିସହିତ କେନ୍ଦ୍ରାପଡ଼ାଠାରେ 24,700 କୋଟି ଏକ ଜାହାଜ ନିର୍ମାଣ, ମରାମତି ଓ ଉପକରଣ କେନ୍ଦ୍ର ପ୍ରତିଷ୍ଠା ହେବା ନେଇ ରାଜ୍ୟ ସରକାରଙ୍କ ନୌବାଣିଜ୍ୟ ବିଭାଗ ଓ ପାରାଦ୍ୱୀପ ବନ୍ଦର ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଆଗାମୀ ଦିନରେ ଏହି ଅଞ୍ଚଳ ଜାହାଜ ନିର୍ମାଣ ଦିଗରେ ଦେଶରେ ଏକ ଅଗ୍ରଣୀ ସ୍ଥାନରେ ରହିବ ବୋଲି ଆଶା କରାଯାଉଛି। ସାମୁଦ୍ରିକ କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ପାରାଦ୍ୱୀପଠାରେ ଉନ୍ନତିମୂଳକ ବ୍ୟବସ୍ଥା ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।

0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ପ୍ରିୟ ଟିପି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନ୍ଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଂ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL। ପ୍ରିୟ ଟିପି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ TPNODL ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର ଅଥବା ଆପଲ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5%।

0: ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPN ODL। ପ୍ରିୟ TP ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନଲାଇନରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଂ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPN ODL। ପ୍ରିୟ TP ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ TPN ODL ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର ଅଥବା ଆପଲ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPN ODL।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମୋହନ ସରେନ ଏବଂ ତାଙ୍କର ସାଥୀ କଳାକାରମାନେ।

ମହନ୍ ସରେନ୍ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଦୀନବନ୍ଧୁ ସରେନ୍, ଗୁରୁଚରଣ ବେଶ୍ରା, ମାତାଲ ହାଁସଦା, ଶ୍ୟାମସୁନ୍ଦର ମୁର୍ମୁ, ପରାଓ ମୁର୍ମୁ, ବାସ୍ତା ହାଁସଦା, ଫଗୁରାମ ହାଁସଦା, ସାରିପା ସରେନ୍ ଏବଂ ସୁକୁମାରୀ ମୁର୍ମୁ।

ଶେଷ ହେଲା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନାଗରିକ ସେବାକୁ ସବୁଠାରୁ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ. ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ପ୍ରତିରକ୍ଷା ଅଧିଗ୍ରହଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଲେ ସିଡିଏସ୍ ଏନ୍ ଏସ୍ ରାଜା ସୁବ୍ରମଣି. ଡାକ୍ତରୀ ପାଠ୍ୟକ୍ରମ ପାଇଁ ସ୍ନାତକୋତ୍ତର ନିଟ୍ 2026 ପରୀକ୍ଷା ଫଳ ପ୍ରକାଶିତ. ଏସୀୟ କ୍ରୀଡ଼ାରେ ଭାରତ ଆଜି ହାସଲ କରିଛି 3 କାଂସ୍ୟ ପଦକ ଏବଂ ସ୍ଥଳଭାଗ ଅତିକ୍ରମ ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେବା ସମସ୍ତଙ୍କ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ. ରାଜନୈତିକ କ୍ଷେତ୍ରରେ ମଧ୍ୟ ସେବାକୁ ମାର୍ଗଦର୍ଶକ ନୀତି ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି. ଏଭଳି ମନୋଭାବ ପ୍ରତ୍ୟେକଙ୍କୁ ଉଚ୍ଚ ପଦରେ ପ୍ରତିଷ୍ଠିତ କରିଥାଏ. ଭାଡ଼ନଗରରୁ ବାରାଣସୀ ପର୍ଯ୍ୟନ୍ତ ଯାତ୍ରା କରୁଥିବା ସେବାଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କାଳରେ ଶ୍ରୀ ମୋଦି ଏହା କହିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ସେବା ପରମ ଧର୍ମ, ଜୀବନର ସବୁଠାରୁ ବଡ଼ କର୍ତ୍ତବ୍ୟ. ନାଗରିକ ସେବାକୁ ସବୁଠାରୁ ବଡ଼ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ କିଷାନ ଏବଂ ପିଏମ୍ ସୂର୍ଯ୍ୟଘର ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବାରେ ସଫଳ ହୋଇପାରିଛି. ସେବା ମନୋଭାବ ଦ୍ୱାରା ହିଁ 4 କୋଟି ଗରିବ ଲୋକଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ହୋଇପାରିଛି. ଆଜିର ଯୁବପିଢ଼ି ବିକଶିତ ଭାରତ ନିର୍ମାତା ଏବଂ ଏହାର ପ୍ରକୃତ ସୁଫଳ ସେମାନେ ହିଁ ପାଇବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି. ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ଭାରତର ପ୍ରତିରକ୍ଷା ଅଧିଗ୍ରହଣ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ସେନା କର୍ମଚାରୀ ମୁଖ୍ୟ ଜେନେରାଲ ଏନ୍ ଏସ୍ ରାଜା ସୁବ୍ରମଣି ଗୁରୁତ୍ୱ ଦେଇଛନ୍ତି. ନୂଆଦିଲ୍ଲୀରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ

ପ୍ରତିରକ୍ଷା ଇକୋସିଷ୍ଟମକୁ ମଜବୁତ କରିବାରେ ପ୍ରଯୁକ୍ତି ବିଦ୍ୟା, ତଥ୍ୟ ଏବଂ ଉଦ୍ୟୋଗୀୟ ସମନ୍ୱୟର ଭୂମିକା ଉପରେ ସେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯୁଦ୍ଧର ପରିବର୍ତ୍ତିତ ସ୍ଥିତି ଉପରେ ଆଲୋକପାତ କରି ଜେନେରାଲ ସୁବ୍ରମଣ୍ୟ ପ୍ରତିରକ୍ଷା କ୍ଷେତ୍ରର ଅର୍ଥନୀତି ଉପରେ ଉଲ୍ଲେଖ କରିଛନ୍ତି। ଗଣନା, ସୁସଂହତ ଏବଂ ସହଯୋଗ ଆଦି ତିନୋଟି କ୍ଷେତ୍ର ଉପରେ ଏହା ଆଧାରିତ ବୋଲି କହିଛନ୍ତି। ଷ୍ଟାର୍ଟଅପ୍, ବିଶ୍ୱବିଦ୍ୟାଳୟ ଏବଂ ବୈଷୟିକ କ୍ଷେତ୍ରର ଛାତ୍ରଛାତ୍ରୀ ଓ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ କ୍ଷେତ୍ର ଦେଶର ଆତ୍ମନିର୍ଭରଶୀଳତା ଏବଂ ପ୍ରତିରକ୍ଷା ଉତ୍ପାଦନ ମିଶନରେ ଅଂଶଗ୍ରହଣ କରିବାକୁ ଜେନେରାଲ ସୁବ୍ରମଣ୍ୟ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପ୍ରତିରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ଏବଂ ଏହାର ସଠିକ୍ ପରିଚାଳନା ଉପରେ ସେ ମତବ୍ୟକ୍ତ କରିଛନ୍ତି। ବେଙ୍ଗାଲୁରୁରେ ଆସନ୍ତାକାଲି ସେବା ପ୍ରଥମ ନବସୃଜନ ପ୍ରତିଯୋଗିତାକୁ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଦ୍ଘାଟନ କରିବେ। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଯୁବବର୍ଗଙ୍କୁ ନବସୃଜନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହାର ସମାଧାନ ଦିଗରେ ଏହି ପ୍ରତିଯୋଗିତା ସହାୟକ ହେବ। ପାଞ୍ଚଟି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ସେଗୁଡ଼ିକ ହେଉଛି ସ୍ୱଚ୍ଛ ଏବଂ ନିରନ୍ତର ଭାରତ, ସମୃଦ୍ଧ କୃଷକ ଓ ସମୃଦ୍ଧ ଭାରତ, ସୁସ୍ଥ ସମାବେଶୀ ଭାରତ, ଶିକ୍ଷିତ ଓ ଦକ୍ଷ ଭାରତ ଏବଂ ସୁରକ୍ଷିତ ଭାରତ। ବିଭିନ୍ନ ବିଦ୍ୟାଳୟ, ଶିଳ୍ପ ତାଲିମ ପ୍ରତିଷ୍ଠାନ, ପଲିଟେକ୍ନିକ୍ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବେ। ଆସନ୍ତା ଡିସେମ୍ବର ମାସରେ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଶିକ୍ଷା ମନ୍ତ୍ରଣାଳୟ, ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏବଂ ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ଧାରାବାହିକ ସ୍ୱତନ୍ତ୍ର ପ୍ରସଙ୍ଗରେ ଆଜି ଆମେ ଆପଣଙ୍କୁ ମିଶନ କର୍ମଯୋଗୀ ଦୃଷ୍ଟିକୋଣ ଆଧାରରେ ସରକାରୀ କାର୍ଯ୍ୟାଳୟରେ ହୋଇଥିବା ପରିବର୍ତ୍ତନ ଉପରେ ତଥ୍ୟ ପ୍ରଦାନ କରୁଛୁ। 2020 ମସିହା ସେପ୍ଟେମ୍ବରରେ ମିଶନ କର୍ମଯୋଗୀ ଅଭିଯାନ ଆରମ୍ଭ କରାଯାଇଥିଲା। ନାଗରିକ ସେବା ପ୍ରଦାନକୁ ଅଧିକ ସୁବ୍ୟବସ୍ଥିତ ତଥା ଭବିଷ୍ୟତମୁଖୀ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ସରକାରୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ତଥା ସେବା ପ୍ରଦାନକୁ ଅଧିକ ନାଗରିକ କୈନ୍ଦ୍ରିକ କରିବା ଲକ୍ଷ୍ୟ ନେଇ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ଅଧୀନରେ ଆଇଗଟ୍ ପ୍ଲାଟଫର୍ମରେ 1,70,00,000 ଅଧିକ ପଞ୍ଜୀକୃତ ହୋଇଛନ୍ତି। 6,500 ଉର୍ଦ୍ଧ୍ୱ ଦକ୍ଷତା ଭିତ୍ତିକ ତାଲିମ ବ୍ୟବସ୍ଥା ଏହି ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ ହୋଇଛି। ସରକାରୀ କର୍ମଚାରୀଙ୍କୁ ଅତ୍ୟାବଶ୍ୟକ ଡିଜିଟାଲ ଜ୍ଞାନ ଓ ଦକ୍ଷତା ପ୍ରଦାନ କରିବାରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। କୃତ୍ରିମ ବୁଦ୍ଧିମତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ 200 ଅଧିକ ପାଠ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ। ପ୍ଲାଟଫର୍ମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଦେଶର ବିକାଶ ଯାତ୍ରାକୁ ପ୍ରେରଣାଦାୟକ ପ୍ରୋତ୍ସାହନ ମିଳିପାରିବ। ଆକାଶବାଣୀ ସମ୍ବାଦ ବିଭାଗ ସହ ଆଲୋଚନା କାଳରେ ଦକ୍ଷତା ବିକାଶ କମିଶନର ଅଧ୍ୟକ୍ଷ ଏସ୍ ରାଧା ଚୌହାନ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଏହି ମିଶନ କାର୍ଯ୍ୟକାରୀ ହୋଇଥିବା ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଡାକ୍ତରୀ ପାଠ୍ୟକ୍ରମ ପାଇଁ ସ୍ନାତକୋତ୍ତର ନିଟ୍ 2026 ପରୀକ୍ଷା ଫଳ ପ୍ରକାଶ ପାଇଛି। ଜାତୀୟ ଚିକିତ୍ସା ବିଜ୍ଞାନ ପରୀକ୍ଷା ବୋର୍ଡ NBEMS ପକ୍ଷରୁ ସରକାରୀ ୱେବ୍ସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଗତମାସ 30 ତାରିଖରେ ଦେଶବ୍ୟାପୀ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 265,960 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଆସନ୍ତା 1 ୱେବ୍ସାଇଟ୍ରୁ ଛାତ୍ରଛାତ୍ରୀ ସେମାନଙ୍କର ସ୍କୋର କାର୍ଡ ଡାଉନ୍ଲୋଡ୍ କରିପାରିବେ। NBEMS ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା ମାସ 1 ୱେବ୍ସାଇଟ୍ରେ ଉତ୍ତରବଳୀ ପ୍ରକାଶ ପାଇବ। ନୂଆଦିଲ୍ଲୀରେ ଆସନ୍ତା ମାସ 12-14 ପର୍ଯ୍ୟନ୍ତ ବ୍ରିକ୍ସ ଥିଏଟର ଫେଷ୍ଟିଭାଲ ଅନୁଷ୍ଠିତ ହେବ। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା NSD ପକ୍ଷରୁ ଏହି 3-ଦିନିଆ ସମାରୋହର ଆୟୋଜନ କରାଯାଉଛି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସଂସ୍କୃତି ମନ୍ତ୍ରଣାଳୟ ସଚିବ ବିବେକ ଅଗ୍ରୱାଲ କହିଛନ୍ତି, ଚିନ୍ତାଧାରା ବାଣ୍ଟିବା, ଭବିଷ୍ୟତର ଅଂଶୀଦାର ହେବା ପ୍ରସଙ୍ଗ ଆଧାରରେ ଏହି ସମାରୋହ ଆୟୋଜିତ ହେଉଛି। ବିବିଧ ନାଟ୍ୟ ପରମ୍ପରାକୁ ଉଜ୍ଜୀବିତ କରାଯିବା ସହ ଅଭିଜ୍ଞତା ଆଦାନ ପ୍ରଦାନ ତଥା କଳାକାରଙ୍କ ସମ୍ପର୍କକୁ ମଜବୁତ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ଗତମାସରେ ଅନୁଷ୍ଠିତ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀଙ୍କ ବୈଠକ ପରିପ୍ରେକ୍ଷୀରେ ଗୃହୀତ ଭୋପାଳ ଘୋଷଣାନାମା ଆଧାରରେ ଏହି ସମ୍ମିଳନୀ ଆୟୋଜନ କରାଯାଉଥିବା ସେ ସୂଚନା ଦେଇଛନ୍ତି। ସମ୍ମିଳନୀରେ ଭାରତ ସମେତ ଥାଇଲାଣ୍ଡ, ଇଣ୍ଡୋନେସିଆ, ରୁଷ, ଭିଏତନାମ, ଇରାନ, ଦକ୍ଷିଣ ଆଫ୍ରିକା, କାଜାକସ୍ତାନ ଏବଂ ଇଥିଓପିଆ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 27 ରବିବାର ପୂର୍ବାହ୍ନ 11 ଆକାଶବାଣୀର ମନ୍ କି

0: କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହି ମାସିକ ରେଡିଓ କାର୍ଯ୍ୟକ୍ରମର ଏହା ହେବ 138ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଉପଯୋଗୀ ସାବ୍ୟସ୍ତ ହେବା ସହ ଆହ୍ୱାନର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ରୋହିତ ଜୈନ କହିଛନ୍ତି। ମୁମ୍ବାଇରେ ତ୍ରୟୋଦଶ ଏସ୍ବିଆଇ ବ୍ୟାଙ୍କିଙ୍ଗ ଅର୍ଥନୀତି ସମ୍ମିଳନୀ 2026କୁ ସମ୍ବୋଧନ କରି ଶ୍ରୀ ଜୈନ କହିଛନ୍ତି, ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ପ୍ରତ୍ୟେକ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିଛି। କୃତ୍ରିମ ବୁଦ୍ଧିମତା ଉପରେ ଆଲୋକପାତ କରି ଶ୍ରୀ ଜୈନ କହିଛନ୍ତି, ଉପଭୋକ୍ତାଙ୍କୁ ସେବା ପ୍ରଦାନ, ଠକେଇ ଚିହ୍ନଟ, ଆହ୍ୱାନର ମୂଲ୍ୟାୟନ ଏବଂ ମୁକାବିଲା ଏବଂ ଉତ୍ପାଦକତା ଉନ୍ନତ କରିବାରେ ଏହା ଫଳପ୍ରଦ ସାବ୍ୟସ୍ତ ହେବ। ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ନିରନ୍ତରତାକୁ ସୁନିଶ୍ଚିତ କରିବା ଉପରେ ଶ୍ରୀ ଜୈନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 10,000 ମିଟର ମହିଳା ଦୌଡ଼ ପ୍ରତିଯୋଗିତାରେ ସୀମା କୁମାରୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ଭାରତ ପ୍ରଥମ ଥର ପାଇଁ ଏସିଆନ୍ ପଦକ ହାସଲ କରିଛି। ମିଳିତ ସ୍କିଟ୍ ଦଳଗତ ବର୍ଗରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ଦକ୍ଷିଣ କୋରିଆର ପ୍ରତିଯୋଗୀଙ୍କଠାରୁ ଭାରତୀୟ ଯୋଡ଼ି ଅନନ୍ତଜିତ୍ ସିଂ ନାରୁକା ଏବଂ ପରିନାଜ ଧନିୱାଲ ମାତ୍ର 1 ପଏଣ୍ଟରେ ହାରି ବ୍ରୋଞ୍ଜ ପଦକ ପାଇଛନ୍ତି। ରୋଇଂ ଡବଲ୍ ସ୍କଲ୍ସ ପୁରୁଷ ବର୍ଗରେ ଭାରତର ସତନାମ ସିଂ ଓ ସଲମାନ ଖାଁଙ୍କ ଯୋଡ଼ି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନ୍ୟ ଖେଳଗୁଡ଼ିକ ମଧ୍ୟରେ ପରବିନ ମହିଳା 65 କିଲୋଗ୍ରାମ ମୁଷ୍ଟିଯୋଦ୍ଧା ବର୍ଗରେ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପରବର୍ତ୍ତୀ ଖେଳରେ ପରବିନ ଉଜ୍ବେକିସ୍ତାନର କ୍ରୀଡ଼ାବିତ୍କୁ ଭେଟିବେ। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ଠାରେ ସ୍ଥଳଭାଗ ଅତିକ୍ରମ କରିବା ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ଆଜି ସୁଦ୍ଧା ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନାଗରିକ ସେବାକୁ ସବୁଠାରୁ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ। ପରିବର୍ତ୍ତିତ ବୈଷୟିକ ପରିସ୍ଥିତିରେ ପ୍ରତିରକ୍ଷା ଅଧିଗ୍ରହଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଲେ CDSNS ରାଜା ସୁବ୍ରମଣି। ଡାକ୍ତରୀ ପାଠ୍ୟକ୍ରମ ପାଇଁ ସ୍ନାତକୋତ୍ତର ନିଟ୍ 2026 ପରୀକ୍ଷାଫଳ ପ୍ରକାଶିତ। ଏସୀୟ କ୍ରୀଡ଼ାରେ ଭାରତ ଆଜି ହାସଲ କରିଛି 3ଟି କାଂସ୍ୟ ପଦକ ଏବଂ ସ୍ଥଳଭାଗ ଅତିକ୍ରମ ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଦେବଗଡ଼ ଗସ୍ତରେ ଆସି ଜିଲ୍ଲା ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷଠାରେ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିବା ସହ ପ୍ରକଳ୍ପ ସମ୍ପର୍କରେ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ସମୀକ୍ଷା ବୈଠକରେ ଭିନ୍ନ ଯୋଜନାର ସମୀକ୍ଷା କରି ଶ୍ରୀ ପୂଜାରୀ କହିଥିଲେ,
2: 1994 ବେଳକୁ ଗଢ଼ିଥିବା ଏହି ଜିଲ୍ଲା ଆଜି ବି ସମସ୍ୟା ବହୁଳ ଜିଲ୍ଲା। ଜଳସେଚନର ସମସ୍ୟା ଅଛି, ଶିଳ୍ପ ପ୍ରତିଷ୍ଠା କରିବାର ସମସ୍ୟା ଅଛି, ଏଠି ଶିକ୍ଷାର ସମସ୍ୟା ଅଛି, ସ୍ୱାସ୍ଥ୍ୟର ସମସ୍ୟା ଅଛି। ଏସବୁ ସମସ୍ୟାକୁ ସମାଧାନ କରିବା ପାଇଁ ରାଜ୍ୟ ସରକାର ଯେତେ ଯୋଜନା ସବୁ ପ୍ରସ୍ତୁତ କରୁଛନ୍ତି, କେନ୍ଦ୍ର ସରକାର ଯେତିକି ଯୋଜନା ପ୍ରସ୍ତୁତ କରୁଛନ୍ତି, ତାର ସଫଳ ରୂପାୟନ ଦେଖିବାର ଦାୟିତ୍ୱ ମୋର ଅଛି। ତେଣୁ ଆଜି ଜିଲ୍ଲା ପ୍ରଶାସନ ସାଙ୍ଗରେ ମୁଁ ବସିଥିଲି। ରାଜସ୍ୱ ବିଭାଗର ବିଭିନ୍ନ ଫ୍ଲେକ୍ସିବ ପ୍ରୋଗ୍ରାମ ଯେଉଁଟା ବସୁନ୍ଧରା ଯୋଜନା, ଜଳ ଜଙ୍ଗଲ ଜମିନର ଜନଜାତିର ଅଧିକାରର ଯେଉଁ ଯୋଜନା, ଏବଂ ତାର ସାଙ୍ଗରେ ସାଙ୍ଗରେ ଶିକ୍ଷାର ବିକାଶ ପାଇଁ ଯେତେ ଏଠି ଯେମିତି ପଞ୍ଚାୟତ ଅଛି, ସେଥିରେ କେମିତି ଆମେ ଯଥାଶୀଘ୍ର ଆଦର୍ଶ ପଣ୍ଡିତ ଗୋଦାବରୀ ମିଶ୍ର ଆଦର୍ଶ ଶିକ୍ଷାନୁଷ୍ଠାନ କରିପାରିବୁ, ତାର ମଧ୍ୟ ଯେଉଁ ଜମି ଆବଣ୍ଟନର ବ୍ୟବସ୍ଥା ଅଛି ତାର ମଧ୍ୟ ମୁଁ ସମୀକ୍ଷା କରିବି। କେନ୍ଦ୍ର ଏବଂ ରାଜ୍ୟର

0: କଲ୍ୟାଣ ଯୋଜନା ଯେଉଁଠି ଧାଡ଼ିର ଶେଷରେ ଛିଡ଼ା ହେଇଥିବା ବ୍ୟକ୍ତି ପାଖକୁ ପହଞ୍ଚି ପାରିବ, ଏ ବାବଦରେ ପ୍ରଶାସନ ଏବଂ ସଂଗଠନ ଉଭୟଙ୍କୁ ପରାମର୍ଶ ଦେଇଛି। ମୋର ଆଶା ଯେ ଆମେ ସମସ୍ତେ ମିଶିକରି ଯେଉଁ ନୂଆ ଓଡ଼ିଶା ଗଠନର କଳ୍ପନା କରୁଛୁ 2036 ବେଳକୁ, ତାର ପୂର୍ବରୁ ଯେମିତି ନୂଆ ଦେବଗଡ଼, ବିକଶିତ ଦେବଗଡ଼, ଆଧୁନିକ ଦେବଗଡ଼ ଗଠନ କରିପାରିବୁ।
1: ଦେବଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଅନ୍ତର୍ଗତ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶ କରାଯାଇଛି। ଦେବଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପୂର୍ବରୁ ଡ୍ରାଫ୍ଟ ଭୋଟର ତାଲିକାରେ ମୋଟ 233,471 ଜଣ ଭୋଟର ଥିଲେ। ସେଥିମଧ୍ୟରୁ 233,452 ଜଣ ଭୋଟରଙ୍କୁ ଚୂଡ଼ାନ୍ତ ତାଲିକା ପାଇଁ ରଖାଯାଇଥିଲା। ଦାବି ଓ ଆପତ୍ତି ଅବଧି ମଧ୍ୟରେ 3,022 ଜଣ ନୂତନ ଭୋଟରଙ୍କୁ ଯୋଡ଼ାଯାଇଥିବା ବେଳେ 2 ଜଣ ଭୋଟରଙ୍କ ନାମ ବାଦ ଦିଆଯାଇଛି। ବାଦ ଦିଆଯାଇଥିବା 2 ଜଣ ଭୋଟରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ନାମ ପୂର୍ବରୁ ଭୋଟର ତାଲିକାରେ ପଞ୍ଜୀକୃତ ରହିଛି। ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ 236,472 ଜଣ ଭୋଟର ଅଛନ୍ତି। ଦେବଗଡ଼ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କର ଦୀର୍ଘାୟୁ କାମନା କରିବା ପାଇଁ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହିତ ରଙ୍ଗୋଲି ପ୍ରତିଯୋଗିତା, ସ୍ୱପ୍ନର ଭାରତ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତା, ପଥପ୍ରାନ୍ତ ନାଟକ ପରିବର୍ତ୍ତନର କାହାଣୀ, ବିକଶିତ ଭାରତ ସଂକଳ୍ପ ଯାତ୍ରା, ସେବା ଜ୍ୟୋତି ଯାତ୍ରା, ରାଷ୍ଟ୍ର ସେବାରେ ମୋର ଯୋଗଦାନ, ରାଷ୍ଟ୍ରୀୟ ନବସୃଜନର ଆହ୍ୱାନ, ସ୍ୱଚ୍ଛ ଭାରତ ଅଭିଯାନ, ମାଗଣା ସ୍ୱାସ୍ଥ୍ୟ ଶିବିର, ଭିନ୍ନକ୍ଷମ ସହାୟତା, ବୃଦ୍ଧାଶ୍ରମ ପରିଦର୍ଶନ ଏବଂ ମହିଳା ସଚେତନତାର ଅଭିଯାନ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିଷେଧ ଅଧିନିୟମ 2006 ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନଙ୍କ ତତ୍ତ୍ୱାବଧାନରେ ଜିଲ୍ଲାସ୍ତରୀୟ ପୁଷ୍ଟିସାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଜିଲ୍ଲାର ପୁଷ୍ଟିସାର କମିଟି ଗଠନକୁ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଆଭାସୀ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 10 ବର୍ଷର ପୁରୁଣା ଆଧାର କାର୍ଡ ଥିଲେ ତାହାକୁ ତୁରନ୍ତ ଅପଡେଟ୍ କରିବା ପାଇଁ ବୈଠକରେ କୁହାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣିଲେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ସୁଜାତା ସାହୁ ଏବଂ ଉପସ୍ଥାପନା ସୁଚିସ୍ମିତା ସାହୁ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ ଏବଂ ଉପସ୍ଥାପନା ମେଘମାଳା ମହାପାତ୍ର ଏବଂ ରବି ପ୍ରସାଦ ମହାନ୍ତି।

0: ନମିନାଲ ରେଟ୍ ଅଛି, ଏମିତି ନାହିଁ କି ପୁରା ଫ୍ରିରେ ଦଉଛୁ, ମାଗଣା ବି ଆସୁଛି, କିନ୍ତୁ ଜିନିଷ ହଉଛି ବହୁତ କମ୍ ରେଟ୍ରେ ସରକାରୀ ଅଫିସରେ ସେଟା ଆଭେଲେବଲ୍ ଅଛି। ଆଉ ଆପଣ ସେକେଣ୍ଡ ଜିନିଷ କହିଲେ କି ଯୋଉଟା କି ମଞ୍ଜି ଆମେ କେମିତି ବାଛିବା, କୋଉ ଜିନିଷ ପାଇଁ ବାଛିବା, ଆମକୁ ଫାର୍ଷ୍ଟ ଦେଖିବାର ଅଛି କି ଆମ ଯୋଉ ଫିଲ୍ଡରେ କଣ୍ଡିସନ କ'ଣ ଅଛି, ଆମ ଫିଲ୍ଡଟା ଲୋ ଲ୍ୟାଣ୍ଡ, ତଳ ଲ୍ୟାଣ୍ଡ ଅଛି କି ଉପର ଲ୍ୟାଣ୍ଡ ଅଛି, କି ଶୁଖା ଅଛି,
1: ପାଣି
0: ଜମି ରହୁଛି, ତ ସେ ହିସାବରେ ଆମର ଅଲଗା ଅଲଗା ସବୁ ଭେରାଇଟି ଗୁଡା ଅଛି। ଯେମିତି ଆମର ସ୍ୱର୍ଣ୍ଣ ସବୁବନ ଗୋଟେ ଅଛି, ସେଟା ଯଦି ଆପଣ ଫିଲ୍ଡରେ 15 ଦିନ ବି ପାଣି ରହିବ, ଯଦି ଆପଣ ମଞ୍ଜିଟା ଇଏ କରିବେ ରହିବେ, ତ ସେ ଖରାପ ହବନି, ଧାନଟା ଖରାପ ହବନି। କିନ୍ତୁ ଯଦି ଶୁଖା ଏରିଆରେ ସେଟା ଇଏ କରିବେ ଲଗେଇବେ, ସେଟା ଠିକ ସେ ହବନି। ତ ତା ପାଇଁ ଅଲଗା ଅଛି ସିଆର ଧାନ 801, ସିଆର ଧାନ 802, ସେମିତି ଅଛି। ସେମିତି ଅଲଗା ଯେମିତି ଆମର ଆଳୁ ପାଇଁ କହିବି, ଯେମିତି ଆଳୁ ଆମ ଓଡ଼ିଶା କଣ୍ଡିସନ ଆଳୁ ବହୁତ କମ୍ ଅଛି, ଏଠି ଯୋଉ ଆମର ଜଳବାୟୁ ନାହିଁ, ବହୁତ ଗରମ ଅଛି। ଆଳୁରୁ ଦେଖିବେ ଯୋଉ ଟାଇମ୍ରେ ସେ ଡେଭଲପମେଣ୍ଟ ହେଉଛି, ତାର ଟେମ୍ପରେଚର ଦରକାର 18-24, 18-22 ଆକ୍ଚୁଆଲି ଦରକାର। ଯଦି ତା ତଳେ ରହିବ ରାତି ଟେମ୍ପରେଚରଟା, ତେବେ ଯାଇକି ଆଳୁର ଟ୍ୟୁବରାଇଜେସନ କହୁଛୁ, ସେ ପ୍ରୋସେସକୁ ତାର ମାନେ ଟ୍ୟୁବରାଇଜେସନ ହବ, ତାପରେ ଆଳୁ ହବ ତଳେ। କିନ୍ତୁ କୌଣସି ଆମ ଓଡ଼ିଶା କଣ୍ଡିସନରେ ଯେବେ ଆମେ ଆଳୁର ପ୍ଲାଣ୍ଟେସନ କରୁଛୁ, ସେଠି ଆମେ ଟିକେ ଟେମ୍ପରେଚର ବଢ଼ିଯାଉଛି, ତ ଆଳୁର ଅମଳ ଟିକେ କମ୍ ହେଇଯାଉଛି। ତ ଆମେ ସେମିତିଆ ବିହନ ନବା, ଯୋଉଟାକି ଆମେ ଆମର ଗୋଟେ ଅଛି ଖୁପ୍ରି ସୁରିଆ ଅଛି, ତାପରେ ଖୁପ୍ରି ଥାର 1, 2, 3, ଏଟା ତିନିଟା ବାହାରିଛି, ଯୋଉଟାକି କମ୍ ପାଣିରେ ବି ସେଟା ହେଇପାରିବ। ଖୁପ୍ରି ଚନ୍ଦ୍ରମୁଖୀ ଅଛି, ଯୋଉଟା କି ଓଡ଼ିଶା କଣ୍ଡିସନରେ ଦେଖିବା କି ଆମ ଫିଲ୍ଡର କଣ୍ଡିସନ କ'ଣ ଅଛି, ଆମ ଏରିଆର ଯୋଉ
1: ଜଳବାୟୁ କେମିତି ଅଛି, ଜଳବାୟୁ କ'ଣ।
0: ତା ପୂର୍ବରୁ ଆମକୁ ଦେଖିବା ଅଛି ଯୋଉ ଆପଣ ଏବେ ଜଷ୍ଟ କହିଲେ ମାଟି, ମାଟି ପରୀକ୍ଷାଟା ବହୁତ ଇମ୍ପୋର୍ଟାଣ୍ଟ, କାହିଁକି ମାଟିରେ କେତେ ଅମ୍ଳଜାନ ଅଛି, କେତେ ଯବକ୍ଷାରଜାନ ଅଛି, ତ ଯୋଉ ନାଇଟ୍ରୋଜେନ, ଫସ୍ଫରସ୍, ପଟାସ ଏସବୁର ମାଟି ପରୀକ୍ଷା ବହୁତ ଦରକାର। ତା ପାଇଁ ଗଭର୍ଣ୍ଣମେଣ୍ଟର ସ୍କିମ୍ ଅଛି ସଏଲ୍ ହେଲ୍ଥ କାର୍ଡ ଆମେ କହୁଛୁ, ତ ସଏଲ୍ ହେଲ୍ଥ କାର୍ଡ ଆମର କେବିକି ବି ଦଉଛି, ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ବି ଦଉଛି। ଆଉ ଯଦି ସେ ଚାହିଁବେ କି ମାଟି ପରୀକ୍ଷା ଆମର ସିଆର୍ରେ ହଉ, ତ ସେମାନେ ଆମକୁ ପଠେଇ ପାରିବେ ମାଟି, ଏଇଟା ଫ୍ରିରେ ହୁଏ। ଆଉ ଆମକୁ ଯଦି ସେ ପଠେଇବେ, ସେ ପ୍ରପର୍ ତାଙ୍କ ନାଁ, ଗାଁ, ଇଏ ଲୋକେସନ, ଫୋନ ନମ୍ବର ଦେଇକି ପଠେଇବେ, ତ ଆମେ ବି ତାର ଟେଷ୍ଟିଂ କରିକି ତାଙ୍କୁ ପଠେଇ ପାରିବୁ ତା ଡିଟେଲ। ଦେଖନ୍ତୁ ମ୍ୟାଡମ, ମାନେ ଆମର ଯୋଉ ଚାଷ ପଦ୍ଧତି ହଉଛି, ତ ଆଗରୁ ହଉଥିଲା କି ଗାଈ ୟୁଜ୍ କରୁଥିଲେ, ବଳଦ ହେଲା ସେନ୍ସ ୟୁଜ୍
1: କରୁଥିଲେ,
0: ହଳ କରୁଥିଲେ, ତ ସେଥିରେ କଣ ବହୁତ ପରିଶ୍ରମ ଲାଗୁଥିଲା। କିନ୍ତୁ ଆଜିକା ଯୋଉ ଆଧୁନିକ ଟେକ୍ନୋଲୋଜି ଅଛି, ଯୋଉଟା ଆମର ମେନ୍ ଟପିକ୍ ଅଛି କି ସେ ଟେକ୍ନୋଲୋଜି ୟୁଜ୍ କରି କେମିତି କରିବା, ସେ ଯୋଉ ଟେକ୍ନୋଲୋଜି ଅଛି, ସେ ଟେକ୍ନୋଲୋଜିରେ ଆମର ଗୋଟେ ଅଛି ଲେଜର୍ ଲେବଲର୍, ଆମେ କହୁଛୁ ଲେଜର୍ ଲେବଲର୍, ସେଟା କଣ ଟ୍ରାକ୍ଟର ପଛରେ ଇଏ ଲାଗିବ, ଆଉ ସେ ଲେଜର ଦ୍ୱାରା ତାର ଇଏ ରହିବ କି ଦେଖିବ କି ସିଏ ମାନେ ସମତଳ ଅଛି କି ନାହିଁ। ସେକେଣ୍ଡ ଜିନିଷ ଯୋଉଟା କି ଆମର ରିମୋଟ ସେନ୍ସିଂ ଟେକ୍ନୋଲୋଜି, ସେଥିରେ ବି ଆମେ ଡାଟା ନେଇକି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟକୁ ବି ଆମେ ପଚାରି ପାରିବା କି ଆମ ଯୋଉ ଲ୍ୟାଣ୍ଡ ଅଛି, ସେ ଆମ ଯୋଉ ଜମି ଅଛି, ସେ କେତେ ସମାନ ଅଛି, କେତେ ଢିପ ଅଛି, ଆଉ କେତେ ଇନକ୍ଲାଇନ୍ ଅଛି, କି କେତେ ଆମେ ତାର ମାଟି ଭରିଲେ ସେ ସମତଳ ହବ। ଯେମିତି ଧାନ ପାଇଁ ସବୁବେଳେ ପାଣି ହିଁ ଦରକାର, ସେ ଜିନିଷ ନାହିଁ। ଜିନିଷ ହଉଛି କି ପାଣି ଦରକାର, କିନ୍ତୁ ଜିନିଷ ହଉଛି ସବୁ ଷ୍ଟେଜ୍ ସ୍ପେସିଫିକ୍ ପାଣି ଦରକାର। ତାପରେ ସେକେଣ୍ଡ ଜିନିଷ ହଉଛି, ଏମିତି ଆମ ଆଳୁ ହେଲା କି ଅଲଗା ପନିପରିବା ହେଲା, ସେଥିରେ ଏତେ ପାଣି ଦରକାର ନାହିଁ। ଲୋକ ଭାବନ୍ତି ପାଣି ବେଶୀ ଦେଇଦେଲେ ବେଶୀ ତାର ଉର୍ବର ବଢିଯିବ, ନାହିଁ, ସେଟା ଭୁଲ ଧାରଣା। ଯେତିକି କମ୍ ଆଉ ପ୍ରିସାଇଜ୍, ଆମେ କହୁଛୁ ଗୋଟେ ପ୍ରିସାଇଜ୍ ଏଗ୍ରିକଲଚର, ଯେତିକି ପାଣି ଦରକାର ଆମେ ସେତିକି ଦେବୁ। ଆଉ ଆଜିକାଲି ସେନ୍ସର ଟେକ୍ନୋଲୋଜି ବି ବାହାରିଯାଇଛି, ଯୋଉଥିରେ ଆମର ଯୋଉ ସେନ୍ସର ଗୁଡା ଅଛି, ଯୋଉଟା କି ଆମେ ହାଇଡ୍ରୋ ସେନ୍ସର କହୁଛୁ, କି ଗଛ ଅଛି ସେ ନିଜେ କହିବ ତାକୁ କେତେ ପାଣି ଦରକାର, ସେ ହିସାବରେ ଅଟୋମେଟିକଲି ସେତିକି ପାଣି ତା ଭିତରେ ପଡ଼ିଯିବ। ଯଦି ଆଜିକା ଟାଇମ୍ରେ ଦେଖିବା ଯୋଉ ଧାନ ଚାଷ ହେଉଛି, ଯୋଉ ଇଷ୍ଟର୍ନ ଜୋନ୍ରେ ଆମ ଓଡ଼ିଶାର ଜୋନ୍ରେ ହେଉଛି, ମ୍ୟାକ୍ସିମମ୍ ସେଟା ତଳି କରିକି ଟ୍ରାନ୍ସପ୍ଲାଣ୍ଟେସନ୍ ହେଉଛି, ପ୍ଲାଣ୍ଟିଂ ଆମେ କହୁଛୁ, ସେନ୍ସ ହେଉଛି। ଯଦି ଆମେ ଦେଖିବା ଯୋଉଠି ପାଣି ନାହିଁ, ସେଠି ଆମର ଡାଇରେକ୍ଟ ସିଡେଡ୍, କି ଆମେ କହୁଛୁ ସିଧା ସଡ଼କ ବୁଡ଼ିବା, ସେ ପଦ୍ଧତିରେ ହେଉଛି। ସେ ପଦ୍ଧତିରେ ଆମକୁ ତଳି ଦରକାର ନାହିଁ, ଆମକୁ ଯେମିତି ମେ ଜୁନ୍ ମାସରେ ଯଦି ଆମେ ତାକୁ ଆମ ଯୋଉ ଫିଲ୍ଡ ଅଛି ତାକୁ ଲେବଲ୍ କରିକି ଡାଇରେକ୍ଟ ଆମେ ବୁଣି ଦେବା ଧାନକୁ, ସେଇଠି ତାର ଯୋଉ ଆମ ସ୍ପେସିଂ ଅଛି 15-15 ଆମ ପ୍ଲାଣ୍ଟ ଟୁ ପ୍ଲାଣ୍ଟ ସ୍ପେସିଂ, 15 cm x 15 cm ପ୍ଲାଣ୍ଟ ସ୍ପେସିଂ, 20-20 cm ଆମର ରୋର ସ୍ପେସିଂ। ତ ସେ ସ୍ପେସିଂରେ ଯଦି ଆମେ ଯୋଉଟାକି ଆମର କହୁଛୁ ସିଧା ସଡ଼କ ବୁଣା, କି ଡାଇରେକ୍ଟ ସିଡେଡ୍ ରାଇସ୍ ଆମେ କହୁଛୁ, ସେଥିରେ ବେଶୀ ପାଣି ଦରକାର ନାହିଁ ଷ୍ଟାର୍ଟିଂରେ, ଆଉ ତଳି ବି ଦରକାର ନାହିଁ, ଡାଇରେକ୍ଟଲି ଆମେ ଫିଲ୍ଡ ତାକୁ ସୋ କରିଦେଲୁ, ଫିଲ୍ଡରେ ଲଗେଇଦେଲୁ। କିନ୍ତୁ ଯୋଉ ଟ୍ରାନ୍ସପ୍ଲାଣ୍ଟେଡ୍ ଯୋଉ ରାଇସ୍ ହେଉଛି, ଯୋଉଟାକି ଆମେ କରୁଛୁ ଏଇଠି, କାହିଁକି ଏଇଠି ଆମର ପ୍ରଚୁର ବର୍ଷା ହେଉଛି ଓଡ଼ିଶାରେ, ଏଇଟା ମାନେ ରାଇସ୍ ବଲ୍ ଅଫ୍ ଇଣ୍ଡିଆ, ସେଥିରେ ଅଲଗା ଅଲଗା ଅଛି, ଯେମିତି ତଳି ଯେମିତି ଆମେ ତିଆରି କରିବା, ତ ଗୋଟେ ଏକର ଲ୍ୟାଣ୍ଡରୁ 1/10 ଯୋଉ ଭାଗ ଅଛି ସେତିକି ଏରିଆରେ ଆମେ ତଳି ବନେଇ ପାରିବା। ଆଉ ତାପରେ ଯୋଉ ଆପଣ କହିଲେ ମଡର୍ଣ୍ଣାଇଜେସନ, ସେଥିରେ ଆମେ ୟୁଜ୍ କରୁଛୁ ପଲିସିଟ୍ ୟୁଜ୍ କରୁଛୁ, ପଲିଥିନ୍ର ସିଟ୍ ଆସୁଛି, ସେଟା ବିଛେଇକି ତାପରେ ମାଟି ଦେଉଛୁ, ତାପରେ ତଳି ରଖୁଛୁ, ସେଥିରେ ତଳିଟା ପ୍ରସ୍ତୁତ ହେଇଯାଉଛି, ସେ ତଳିଟା ନେଇକି ଆମେ ଟ୍ରାକ୍ଟର ପଛରେ ତାକୁ ମାଉଣ୍ଟ କରୁଛୁ, ଆଉ ଅଟୋମେଟିକଲି ସେ ଟ୍ରାକ୍ଟର ଯାଉଛି ପଛରେ, ତଳିଟା ନିଜେ ଲାଗି ଲାଗି ଲାଗି ତାର ସେଣ୍ଟିମିଟର ହିସାବରେ ସେ ଫିକ୍ସ ଅଛି, ତାର ପ୍ଲାଣ୍ଟିଂ ହେଇଯାଉଛି ଅଟୋମେଟିକଲି।

0: ସାଇଜ୍ ମଧ୍ୟ ନଷ୍ଟ ହେଇ
1: ନଷ୍ଟ ହଉନି ଆଉ ସେଥିରେ କଣ ହଉଛି କମ ମଞ୍ଜିରେ ବେଶୀ ଅମଳର ଚାନ୍ସ ଅଛି ସେଥିରେ ସେକେଣ୍ଡ ଥିଙ୍ଗ ଯୋଉଟା କି ଆମର ପ୍ରି ଏମର୍ଜେନ୍ସ ପୋଷ୍ଟ ଏମର୍ଜେନ୍ସ ହର୍ବିସାଇଡ୍ ଅଛି, ଯେମିତି ଆମର ପ୍ରି ଏମର୍ଜେନ୍ସ ହେଲା ପେଣ୍ଡିମେଥିଲିନ ଆମକୁ ସ୍ପ୍ରେ କରିବାକୁ ପଡିବ, ଯୋଉଟା କି ପ୍ରସ୍ତୁତ କରୁଛୁ ଜମି ପ୍ରସ୍ତୁତ କରୁଛୁ ସେ ଟାଇମରେ ଆମେ ତାକୁ ସ୍ପ୍ରେ କଲେ ଠିକ ରହିବ। ତାପରେ ପୋଷ୍ଟ ଏମର୍ଜେନ୍ସ ବି ଆମେ କରିପାରିବା, ଚାଷଟା ସରିଯାଉଛି ତାପରେ ଆମେ ହର୍ବିସାଇଡ୍ ସ୍ପ୍ରେ କରିକି ସବୁ ଘାସ ମାରିଦେଲେ ତାପରେ ନେକ୍ସଟ ସିଜନ ପାଇଁ ଆମର ଲ୍ୟାଣ୍ଡଟା ରେଡି ହବ। ଆଉ ଯୋଉଟା ଆପଣ କହିଲେ ଯନ୍ତ୍ର, ଯନ୍ତ୍ର ଆଜିକା ଟାଇମରେ ଯୋଉଟା କି ଧାନରେ କି ଅଲଗା ଫସଲରେ ୟୁଜ୍ ହେଉଛି କୋନୋଭିଡ଼ରେ ଆମେ କହୁଛୁ। କୋନୋଭିଡ଼ଟା ଯଦି ସେଟା କାମ କରିବ ଯୋଉ ଟାଇମ ଯୋଉଟା ଆମେ ଆପଣ ଠିକ ସ୍ପେସିଂ ଦେବେ, ଠିକ ସ୍ପେସିଂ ନାହିଁ ତ ସେଟା କୋନୋଭିଡ଼ରେ କାମ କରିବନି। ଦୂରତା ରଖିବା, ସେ ଦୂରତାରେ ଆପଣଙ୍କ ଅମଳ ବି ହବ, ବାଳୁଙ୍ଗା ଘାସ ହଉଛି ସେଟା ବି କଣ୍ଟ୍ରୋଲ ହବ, ତାଙ୍କୁ ପ୍ରଚୁର ମାତ୍ରାରେ ସୂର୍ଯ୍ୟାଲୋକ ଆରାମସେ ମିଳିବ।
0: ଆମେ ସବୁବେଳେ ଚାଷୀ ଭାଇ ଭଉଣୀ ମାନଙ୍କୁ କହିଥାଉ ଅତି ଦରକାର ନହେଲେ ଆମେ ରାସାୟନିକ ସାର ପ୍ରୟୋଗ କରିବା ନାହିଁ, ଯେତେ ଆମେ ଚେଷ୍ଟା କରିବା ଜୈବିକ ସାରରେ ଚାଷଟା କରିବା ପାଇଁ।
1: ଠିକ, ଆପଣ ଏକଦମ ଠିକ କହିଲେ। ତା ପାଇଁ ଯେମିତି ଆମର ଯେମିତି ଆମେ ସିଡ୍ ଟ୍ରିଟମେଣ୍ଟ କରୁଛୁ, ଟ୍ରାଇକୋଡର୍ମା ଦେଇକି ଆମର ଯୋଉ ଜୈବିକ ଜିନିଷ ଅଛି ତାକୁ ୟୁଜ୍ କରିକି ବି ଆମେ ତାକୁ ଇଏ କରୁଛୁ। ତାପରେ ଆମର ଯୋଉ ସେରାରୁ ଡେଭଲପ୍ ଅଛି ଏଣ୍ଡୋ ଏନ୍ ଏଣ୍ଡୋପି, ଏଟା କି ବାୟୋ ଫର୍ଟିଲାଇଜର, ଏଟା ଏଥିରେ ଟୋଟାଲ କେମିକାଲି ନାହିଁ। ତ ଏଣ୍ଡୋ ଏନ୍ କଣ କରୁଛି କି ନାଇଟ୍ରୋଜେନ୍ ଦଉଛୁ, ତାର ଗୋଟେ ସବଷ୍ଟିଚ୍ୟୁଟ୍ ଟାଇପ୍, ପୁରା ଟୋଟାଲ ସବଷ୍ଟିଚ୍ୟୁଟ୍ ତ ନାହିଁ, କିଛି ପରସେଣ୍ଟ ମାନେ 20-25% ସେଟା ନାଇଟ୍ରୋଜେନ୍ କମ୍ ୟୁଜ୍ ହୁଏ। ଏଣ୍ଡୋପି ବି ସେମିତି ଆମର ଅଛି ପ୍ରଡକ୍ଟ, ସିଆର୍ଆର୍ରୁ ଡେଭଲପ୍ ଅଛି। ତା ବାଦ ଆପଣ ଆଜିକାଲି ଯୋଉ ମଡର୍ଣ୍ଣ ଟେକ୍ନୋଲୋଜିରେ ଡ୍ରୋନ୍ର ୟୁଜ୍ ହେଉଛି, ଆମର ଯୋଉ ସରକାର ଅଛନ୍ତି ସେ ବହୁତ ହେଲ୍ପ କରୁଛନ୍ତି ଚାଷୀ
0: ଭାଇ
1: ଭଉଣୀମାନଙ୍କୁ, ସେମାନେ ହେଲ୍ପ କରୁଛନ୍ତି। ଆପଣ ଶୁଣିଥିବେ ଡ୍ରୋନ୍ ଦିଦି, ଆମର ଯୋଉ ଭଉଣୀମାନେ ଅଛନ୍ତି ଯୋଉମାନେ ଚାହୁଁଛନ୍ତି କି ସେମାନେ ଟ୍ରେନିଂ ନେବେ ଡ୍ରୋନ୍ ଉପରେ। ଡ୍ରୋନ୍ କଣ ମାନେ ଗୋଟେ ଛୁଆ ବି ଉଡ଼ି ପାରିବ, ତା ପାଇଁ କିଛି ମାନେ ବଡ଼ ଟେକ୍ନୋଲୋଜି ଦରକାର ନାହିଁ, କିନ୍ତୁ କେମିତି ଉଡ଼ିବ କଣ ଉଡ଼ିବ ତା ଉପରେ ଗୋଟେ ବେସିକ ଟ୍ରେନିଂ ଦରକାର, କାହିଁକି ତା ପାଇଁ ଗୋଟେ ଲାଇସେନ୍ସ ଦରକାର, କାହିଁକି ସେଟା ବି ଗୋଟେ ଉପରେ ଉଡୁଛି କାହାକୁ କ୍ଷତି କରିଦେବ କଣ କରିଦେବ, ତା ପାଇଁ ଗୋଟେ ଲାଇସେନ୍ସ ଦରକାର। ତା ଉପରେ ବି ଆମ ଇନଷ୍ଟିଚ୍ୟୁଟ୍ରେ ଟ୍ରେନିଂ ହେଉଛି କେମିତି ଡ୍ରୋନ୍ ଉଡ଼େଇବା। ଆମର ଡ୍ରୋନ୍ର ଫାଇଦା କଣ ଅଛି, ଆପଣଙ୍କ ପାଖରେ ଯଦି ବହୁତ ବଡ଼ ଜମି ଅଛି ଆପଣ ଯାଇ ଯାଇକି ଦେଖିବେନି କେଉଁଠି କଣ ହେଲା କଣ ନାହିଁ, ଆପଣ ସେଇଠି ଡ୍ରୋନ୍ ପଠେଇବେ, ଦେଖିବେ ସେ କ୍ୟାମେରାରେ ଆଚ୍ଛା ଏଇଠି କଣ ହଳଦିଆ ହେଇଯାଇଛି କି ଏଇଠି ଡ୍ରୋନ୍ କରିଦେବ ଡିଟେକ୍ଟ। ଆଜିକାଲି ଯୋଉ ଆମର ଏଆଇ ଟେକ୍ନୋଲୋଜି ୟୁଜ୍ ହେଉଛି, ଏଆଇ ଟେକ୍ନୋଲୋଜିରେ କଣ ହେଉଛି କି ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୟୁଜ୍ କରିକି ଆମେ ଜାଣିପାରିବା ବଡ଼ ଏରିଆରେ କୋଉ ଜାଗାରେ ପ୍ରୋବ୍ଲେମ୍ ହେଇଛି, ତାର ମାନେ ନ୍ୟୁଟ୍ରିଏଣ୍ଟ ନାହିଁ ସେଇଠି, ତ ସେ ଜାଗାରେ ସେ କ୍ୟାମେରା ଉଠିକି ଆଣିବ, ଆମେ ଆମେ ଦେଖୁଛୁ ଓକେ ଏଇ ଏରିଆରେ ପ୍ରୋବ୍ଲେମ୍ ହେଇଛି, ସେ ଏରିଆରେ ଖାଲି ଯାଇକି ସେ ସ୍ପ୍ରେ କରିଦେବ, ପୁରା ମାନେ ଫିଲ୍ଡରେ ସ୍ପ୍ରେ କରିବା ଦରକାର ନାହିଁ। ସେଟା ଅଲ୍ଟିମେଟଲି କଣ ହେଉଛି ସେଟା ଧୋଇ ଯାଇକି ସେଟା ପାଣିରେ ଆସିଯାଉଛି, ଆଉ ସେ ନଈ ପାଣିରେ ଆସିକି ସେ ଆମ ଭିତରେ ବି ଆସିଯାଉଛି,
0: ଜଳଟା ଦୂଷିତ ହେଉଛି। ମୋବାଇଲରେ ଆମେ ଜାଣୁଛେ ଡିଜିଟାଲ କୃଷି, ମୋବାଇଲ ତ ଏବେ ସମସ୍ତଙ୍କ ପାଖରେ ରହିଛି, ମୋବାଇଲରେ ଆମେ ଜାଣିପାରୁଛେ କଣ ରେଜିଷ୍ଟର କଲେ, ସବୁ ତ ଆମେ ଏଇ ମୋବାଇଲର ଆପ୍ ମାଧ୍ୟମରେ ଆମେ ଜାଣୁଛେ। ଏଇ ଚାଷ ପାଇଁ କେମିତି କଣ ଆଉ କଣ ଦରକାର କି କେମିତି କଣ ଏବେ ଆମର ଡିଜିଟାଲ ମାଧ୍ୟମରେ ଆମେ ଚାଷକୁ ଆହୁରି ଉନ୍ନତ କରିପାରିବା?
1: ଆପଣ ମ୍ୟାଡ଼ାମ ବହୁତ ସଠିକ କ୍ୱେଶ୍ଚନ ପଚାରିଲେ, କାହିଁକି ଏଇ ଜିନିଷ ଉପରେ ମୁଁ ଆସିଥାନ୍ତି ଟିକେ ଦେରି ପରେ। ଏଥିରେ ଆମର ଯୋଉ ମୋବାଇଲ ଆପ୍ ଆମେ ଡେଭଲପ୍ କରୁଛୁ, ଏଇଟା ବହୁତ ଚାଷୀ ଭାଇ ଭଉଣୀଙ୍କ ପାଇଁ ବହୁତ ଭଲ ଜିନିଷ, କାହିଁକି ସମସ୍ତଙ୍କ ପାଖରେ ଆଜିକାଲି ମୋବାଇଲ ଅଛି, ଇନଫର୍ମେସନ ମିଳିଯାଉଛି। ଫାର୍ଷ୍ଟ ଜିନିଷ ମୁଁ କହିବି, ଆମ ଇନଷ୍ଟିଚ୍ୟୁଟ୍ର ଯୋଉଟା ୟୁଟ୍ୟୁବ୍ ଚ୍ୟାନେଲ ଅଛି, ଆମର ଇନଷ୍ଟିଚ୍ୟୁଟ୍ର ୱେବସାଇଟ୍ ଅଛି, ସେଠି ଯାଇକି ଚାଷୀ ଭାଇ ଭଉଣୀମାନେ ଦେଖିପାରିବେ କି ଆମର କଣ କାମ ଚାଲିଛି ଆଉ କଣ ଆମର ଡେଭଲପମେଣ୍ଟ ହେଇଛି, କୋଉ ଏରିଆରେ କଣ ନୂଆ ଟେକ୍ନୋଲୋଜି ବାହାରିଲା, କଣ ନୂଆ ଆଉ ଜିନିଷ ବାହାରିଲା ଯୋଉଟା କି ତାଙ୍କ ପାଇଁ ବେନିଫିଟ୍ ଅଛି, ଆଉ ସେମାନେ ଆସିକି ଟ୍ରେନିଂ ବି ନେଇପାରିବେ। ଆଉ ସେକେଣ୍ଡ ଜିନିଷ ଆମର ଗୋଟେ ଆପ୍ ଅଛି, ଆମେ କହୁଛୁ ରାଇସ୍ ଏକ୍ସପର୍ଟ ଆପ୍, ଯୋଉଟା କି ଫ୍ରିଲି ଆଭେଲେବଲ୍ ଅଛି ଆମର ଆଣ୍ଡ୍ରଏଡ଼୍ରେ, କିଏ ବି ତାକୁ ଡାଉନଲୋଡ କରିକି ଦେଖିପାରିବ। ତ ସେଥିରେ କୋଉ ଆମର ଭେରାଇଟି ଦରକାର ଅଛି, କୋଉ ଏରିଆ ପାଇଁ କେତିକି ଫର୍ଟିଲାଇଜର ଦରକାର ଅଛି, ଯବକ୍ଷାରଜାନ ହେଲା, ନାଇଟ୍ରୋଜେନ୍ ହେଲା, ଫସ୍ଫରସ୍ ହେଲା, ଯାହା ଦରକାର ସେ ସାଙ୍ଗେ ସାଙ୍ଗେ କହିଦବ। ସେଠି ସେ ଜିନିଷଟା ଆମର ଆଭେଲେବଲ୍ ଅଛି ମୋବାଇଲ ଆପ୍ରେ, ଆଉ ସେଟା ଆମର ଭାଇମାନେ ୟୁଜ୍ କରିପାରିବେ। ତାକୁ ତାକୁ ଛାଡ଼ିକି ବି ଅଲଗା ବି ଆପ୍ ଅଛି, ଯୋଉଟା କି ଆଇସିଆର୍ର ଆପ୍ ଅଛି, ଆମର ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲଚର ରିସର୍ଚ୍ଚ,

0: ସେମାନେ ଦେଖିପାରିବେ ଧାନ ଛାଡ଼ିକି ଅଲଗା ବି ଆମର ଅଛି, ଯେମିତି ଆଳୁ ହେଲା, ଆମର ପନିପରିବା ହେଲା, କୋଉଠି ମଞ୍ଜି ମିଳିବ, କଣ ମିଳିବ, ସବୁ ଇନଫର୍ମେସନ ଆମର ଆଭେଲେବଲ ଅଛି।
1: ଆଚ୍ଛା, ଫସଲଟା ହେଇସାରିଲା ପରେ, ବିଶେଷ କରି ଧାନ ହେଇସାରିଲା ପରେ, ଆମେ ସେଇ ନଡ଼ାଟାକୁ ଆମେ ଜାଳି ଦଉଛୁ, ଯୋଉଟା ଫଳରେ ଆମେ ଦେଖୁଛେ କେମିତି ଏୟାର ପଲ୍ୟୁସନ ବା ବାୟୁ ଦୂଷିତ ହବାରେ ଲାଗିଛି। ତା ପାଇଁ ଏଇ ଉନ୍ନତ ଚାଷ ପଦ୍ଧତିରେ ସେମିତି କିଛି ରହିଛି କି ଆମେ ତାକୁ ନେଇକି ଛତୁ ଚାଷ ହଉ କିମ୍ବା ସେଥିରେ କିଛି ୟୁଜ୍ ତ କରିପାରିବା, ସେ ବିଷୟରେ କଣ କହିବେ?
0: ସେଥିରେ ଗୋଟେ ପ୍ରୋବ୍ଲେମ କଣ ହଉଛି, ବିଲରେ ଜାଳିବା ଦ୍ୱାରା ତା ଭିତରେ ଯୋଉ ଭଲ ବ୍ୟାକ୍ଟେରିଆ, ଭଲ ଯୋଉ ଜୀବାଣୁ ମାନେ ଅଛନ୍ତି, ତ ସେମାନେ ମରିଯାଉଛନ୍ତି। ତ ସେମାନେ ଯେତେବେଳେ ମରିଗଲେ ତାର ଉର୍ବର କମିଯାଉଛି। ତ ସେଥିପାଇଁ ତାର ଟେକ୍ନୋଲୋଜି ଅଛି, ଯେମିତି ଆମର କମାଇନ ହାରଭେଷ୍ଟର ଯୋଉଟା ହଉଛି, ହାରଭେଷ୍ଟିଂ ପରେ ବେଲ କରିକି ରଖୁଛନ୍ତି, ଯେମିତି ଆପଣ ଦେଖିଥିବେ ତାକୁ ବାନ୍ଧିକି ରଖୁଥିବେ, ରଖିବା ପରେ ତାକୁ ଛତୁ ଚାଷରେ ୟୁଜ୍ କରିପାରିବେ। ତାକୁ ଯୋଉ ନଡ଼ା ଅଛି ତାକୁ ନେଇକି ଆମେ କମ୍ପୋଷ୍ଟ ବି କରିପାରିବା। ଏବେ ଆମ ଟେକ୍ନୋଲୋଜି ଯୋଉଟା ଅଛି, ସେ ନଡ଼ାକୁ ନେଇକି ପ୍ଲେଟ୍ ହେଉଛି, ଡିସ୍ପୋଜାଲ ପ୍ଲେଟ୍ ତିଆରି ହେଉଛି, ସେ ଟେକ୍ନୋଲୋଜି ବା ଆମର ସିଆର୍ରେ ଡେଭଲପ୍ ହେଇଛି। ନଡ଼ାକୁ ନେଇକି କେମିତି ଆମେ ପେପର ପ୍ଲେଟ୍ ଯୋଉଟା ଆମେ ଖାଉଛୁ, କେତେ ଫିଙ୍ଗୁଛୁ, ସେଟା ପ୍ଲାଷ୍ଟିକ ପ୍ଲେଟ୍ ରହୁଛି ସବୁ, ସେ ପ୍ଲେଟ୍ ୟୁଜ୍ କରିକି ଆପଣ ଖାଇପାରିବେ, ତାକୁ ଡିସ୍ପୋଜ୍ କରିପାରିବେ। ଯଦି କିଏ ଭାବିବ କି ଏଇଟା ବେକାର ଜିନିଷ ଅଛି, ତ ଯୋଉଟା ଆମେ ଆମର ପ୍ରଧାନମନ୍ତ୍ରୀ ଅଛି କି ଆଫ୍ ଦେମ୍ ଅଫିସର, ସେଇ ଜିନିଷ ନେଇକି ନଡ଼ାକୁ ନେଇକି ସେ କେମିତି ୟୁଜ୍ କରିବ, କେମିତି ପେପର ପ୍ଲେଟ୍ ବନେଇବ, ତାଠୁ କେମିତି ସେ ଆତ୍ମନିର୍ଭର ହେଇକି ସେ କେମିତି ତାର
1: ରୋଜଗାର
0: କରିବ, ତାର ଗୋଟେ ଇଏ ଅଛି। ତ ସେ ଟେକ୍ନୋଲୋଜି ଜାଣିବା ପାଇଁ ସେ ଆମ ପାଖକୁ ଯଦି ଆସିବେ, ତାଙ୍କୁ ଦିଆଯିବ ପେପର ପ୍ଲେଟ୍ ହେଲା ନଡ଼ାରୁ, କି ଆଉ ବି ତାର ଆଜିକାଲି ଫର୍ଣ୍ଣିଚର ବନୁଛି,
1: ସେମାନେ
0: ଯଦି ମିଶିକି ଗୋଟେ ଗ୍ରୁପରେ ଆସିବେ ତାଙ୍କ ପାଇଁ ଭଲ ରହିବ।
1: ଆଜି ଆପଣଙ୍କୁ ଯୋଉ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ତାଙ୍କୁ ଆପଣ କଣ କହିବାକୁ ଚାହିଁବେ, କଣ ମେସେଜ ଦେବେ?
0: କି ଆପଣ ଯୋଉ ବି ଚାଷ ପଦ୍ଧତି ଅପଣାଉଛନ୍ତି ସେଟା ଠିକ ଅଛି, କିନ୍ତୁ ସମସ୍ତେ ଆଜିକାଲି ପାଠ ପଢୁଛନ୍ତି, ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି, ସମସ୍ତେ ଏଆଇ ଟେକ୍ନୋଲୋଜିରେ ୟୁଜ୍ କରୁଛନ୍ତି, ଯେମିତି ଚାଟ୍ GPT ହେଲା, ଇଏ ହେଲା, ଜିନିଷ ଅଛି ତାଙ୍କ ୟୁଜ୍ କରନ୍ତୁ, ଆଉ ସେମାନେ ପରାମର୍ଶ ବି ନିଅନ୍ତୁ, ଏକ୍ସପର୍ଟର ପରାମର୍ଶ ବି ନିଅନ୍ତୁ। ଯଦି ଆମର ଏକ୍ସପର୍ଟର ପରାମର୍ଶ ଏଆଇର ୟୁଜ୍ କରିକି ଆମେ ଯଦି ଭଲସେ ଚାଷ ଠିକ୍ସେ କରିପାରିବା, ଆମେ ଯୋଉ ଆମର ପ୍ରୋବ୍ଲେମ୍ ଅଛି, ଯୋଉଟା ରୋଗ ପୋକ ଲାଗିଲା କି କ'ଣ ହେଲା, ଯଦି ତାକୁ ଠିକ୍ ଟାଇମ୍ରେ ରିପୋର୍ଟ କରୁଛନ୍ତି, ତ ତା ପାଇଁ ଠିକ୍ ପ୍ରୋବ୍ଲେମ୍ର ସଲ୍ୟୁସନ୍ ଅଛି। ଆଡ଼ଭାନ୍ସ ହେଇକି ଯଦି ଟାଇମ୍ଲି ରିପୋର୍ଟ କରିବେ, ଟାଇମ୍ଲି ସେମାନେ ତାଙ୍କର ପ୍ରୋବ୍ଲେମ୍ ନେଇକି ଆସିବେ, ତ ଆମେ ସେ ହିସାବରେ ତାଙ୍କୁ ଆଡ୍ରେସ୍ କରିପାରିବା, ନେକ୍ସଟ ସିଜନ୍ ପାଇଁ ବି ଆମେ ପରାମର୍ଶ ଦେଇପାରିବା। ଯୋଉଟା ଆମେ କହିଲୁ ଯୋଉ ନୂଆ ପଦ୍ଧତି, ସେମାନେ ତାଙ୍କ ବିଲରେ ଦୁଇଟା ଇଏ କରିଦିଅନ୍ତୁ, ଭାଗ କରିଦିଅନ୍ତୁ, ଗୋଟେ ପୁରୁଣା ପଦ୍ଧତି ଦେଖନ୍ତୁ, ଗୋଟେ ନୂଆ ପଦ୍ଧତି ଦେଖନ୍ତୁ। ଯଦି ଅମଳ ବଢୁଛି ସେମାନେ ନିଶ୍ଚୟ ତାଙ୍କର ଦେଖିପାରିବେ ଫିଲ୍ଡରେ।
1: ଯୋଉ ଚାଷୀ ଭାଇ ଭଉଣୀ ମାନେ ଚାଷ କରୁଛନ୍ତି, ସବୁବେଳେ ବ୍ୟବସାୟିକ ମନୋବୃତ୍ତି ନେଇ ଚାଷକୁ ଆପଣାନ୍ତୁ ଏବଂ ବୈଜ୍ଞାନିକ ପଦ୍ଧତିରେ ଚାଷ କରନ୍ତୁ। ଏଇ ଯୋଉ ଉନ୍ନତ ଚାଷ ପଦ୍ଧତିର ଉପାଦେୟତା ଆପଣ ଏତେ ସରଳ ଭାବରେ ବୁଝେଇ କହିଲେ, ଆଶା କରୁଛୁ ଆମ ଚାଷୀ ଭାଇ ଭଉଣୀ ମାନେ ତାକୁ କାମରେ ଲଗେଇବେ ଏବଂ ନିଶ୍ଚୟ ସଫଳ ହେବେ। ତେବେ ଯାହା ହଉ ମିଲନ ବାବୁ, ଆପଣ ଆସିଲେ ଏବଂ ଆମେ ଆଲୋଚନା କଲେ ଉନ୍ନତ ଚାଷ ପଦ୍ଧତିର ଉପାଦେୟତା, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ନବଘନ ଭାଇ, ଆଲୋଚନା ମନକୁ ପାଇଲା?
1: ମଲା ଇଏ ଜାଣିକି ପାଠ ଆଉ ସମୟ ଉପଯୋଗୀ ଆଲୋଚନା ଆଉ
0: କେମିତି ଚାଷର ନବୀକରଣ ହେଲାଣି
1: ହେଲାଣି ସମୟ ଅନୁସାରେ ତାଳ ଦେଇ ଆଗକୁ ବଢିବା, ଅଧିକ ଉପାର୍ଜନ କରିବା, ମହାସଂଘକୁ ଆମ ଅନୁଷ୍ଠାନ ତରଫରୁ
0: ଆଉ ଥରେ ଧନ୍ୟବାଦ।
1: କିନ୍ତୁ ମୋର ଗୋଟାଏ ଜିନିଷ ବୁଝିବାକୁ ରହିଗଲା।
0: କଣ ବା?
1: ଦେଖ, ଫସଲ ଗଣ୍ଡାକ ତୋଳା ହେଇକି ଥୁଆ ହେଇଛି, ବଜାର ଦରଟା ଜାଣିପାରିଲି ନାହିଁ।
0: ଆଉ ବଜାର ଦର ନ ଜାଣିଲେ କେମିତି କଣ ବିକ୍ରି ବଟା କରିବା ବା?
1: ଏମିତି
0: ବଜାର ଭାଉ ଜାଣିବା
1: ଜାଣିବା।
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ଆଳୁ କିଲୋ ପ୍ରତି 30-35 ଟଙ୍କା, ବାଇଗଣ କିଲୋ ପ୍ରତି 36-43 ଟଙ୍କା, ବିଲାତି କିଲୋ ପ୍ରତି 29-34 ଟଙ୍କା, ପିଆଜ କିଲୋ ପ୍ରତି 58-69 ଟଙ୍କା, ବିନ୍ସ କିଲୋ ପ୍ରତି 75-98 ଟଙ୍କା ଓ ରସୁଣ କିଲୋ ପ୍ରତି 186-282 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ

0: ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ଯେ ଆମର ଇଏ ଯୋଉ କଣ
2: ମାଳ
1: ଏଇ ଯୋଉ କରିଛ ମୁଡୁକି ତମରି ଗୋଷ୍ଠୀ କରିଥିଲ
2: ମଲା ନ କହି ନ କହି ତ ତିନି ପକେଟ ଖାଇସାରିଲେ।
1: ତିନି ପକେଟ
2: ଆଉ ତ ଗୋଟିଏ ପକେଟ ମୋରି ପାଇଁ ରହିଲା।
1: ହଉ ହେଲା ତ ଆଉ କଣ ଖାଇଦେଲି କଣ ଶୋଇଗଲା ଉଠୁଛି।
2: ନାଇଁ ବା ଇଏ ଯୋଉ ବେଳ କାଳ ଆମେ ଚାଷୀ ବନ୍ଦୀ ଲୋକ ପାଣିପାଗର ଖବର ଶୁଣିବା ତାପରେ ଉଠିବା।
1: ପାଣିପାଗ ହଉ
3: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନବରଙ୍ଗପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବରଗଡ଼ ନୂଆପଡ଼ା ବଲାଙ୍ଗୀର କଳାହାଣ୍ଡି କୋରାପୁଟ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର ସମ୍ବଲପୁର କେଉଁଝର ମୟୂରଭଞ୍ଜ ସୁବର୍ଣ୍ଣପୁର ବୌଦ୍ଧ କନ୍ଧମାଳ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।

ଆକାଶବାଣୀ କଟକ ଶୁଣିଲେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ପ୍ରଯୋଜନାରେ ଥିଲେ ରାଜୀବ କୁମାର ମହନ୍ତ ଏବଂ ଉପସ୍ଥାପନା ମେଘମାଳା ମହାପାତ୍ର ଏବଂ ରବିପ୍ରସାଦ ମହାନ୍ତି।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ଆପଣମାନଙ୍କ ଅନୁରୋଧରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଆହିସ୍ତା ଆହିସ୍ତା କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି କେକେ ଏବଂ ଜୟେସ ଗାନ୍ଧୀ। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ଭଞ୍ଜପୁର ବାରିପଦାରୁ ଜ୍ୟୋତିପ୍ରଭା ସୋନାର, ଶକୁନ୍ତଳା ପୂର୍ଣ୍ଣିମା ଏବଂ ପରିବାରର ଅନେକ ସାଥୀ ଶ୍ରୋତା। ବଡ଼ କୁଲ୍ଡିହା ମୟୂରଭଞ୍ଜରୁ ଅନୁରୋଧ କରିଛନ୍ତି ଏ ଗୀତଟି ଶୁଣିବା ପାଇଁ। ସେମାନେ ହେଉଛନ୍ତି ଭୂପେନ ସିଂ, କୁନା, ରାମେ, ଶିବୁ, ଶାନ୍ତି, ପାଗଲା ଭେଣେଇ ଏବଂ ନେତ୍ରାନନ୍ଦ ସିଂ। ତୁଳସୀ ଚୌରା ବାରିପଦାରୁ ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ଆନନ୍ଦୀ ମୁର୍ମୁ, ନେତ୍ରା, ଦୀପିକା, ରାଜୁ ଏବଂ ରୋହିତ। ମଧୁବନ ବାରିପଦାରୁ ଅନୁରୋଧ କରିଛନ୍ତି ବିଶାଲ ରାମ, ବିକ୍ରମ ରାମ, ବିଜୟ ରାମ, ଅଞ୍ଜନ, ଅର୍ଜୁନ ରାମ, ପୁଷ୍ପା ରାମ, ସୋନମ ରାମ, ଅର୍ଚ୍ଚନା ରାମ, ଦିବ୍ୟାଂଶ ରାମ ଏବଂ ଲାଡ଼ଲି ରାଧିକା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଆପଣମାନଙ୍କ ଅନୁରୋଧରେ ଶୁଣିବା ଆହିସ୍ତା ଆହିସ୍ତା ଚଳଚ୍ଚିତ୍ରର ଏହି ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଆଲବେଲା କଥାଚିତ୍ରରୁ ଆପଣମାନଙ୍କ ଅନୁରୋଧରେ। କଣ୍ଠ ଦେଇଛନ୍ତି ଅଲକା ୟାଗ୍ନିକ ଏବଂ ବବୁଲ ସୁପ୍ରିୟ। ଅନୁରୋଧକାରୀ ଶ୍ରୋତା ଆପଣମାନେ ହେଉଛନ୍ତି ରବରଗଛ ଗଳି ତକତପୁର ବାରିପଦାରୁ ବାପୁ ଲିତୁ।

ଦିୱାନଗୀ କଥାଚିତ୍ରର ଏହି ଗୀତଟି ଆପଣମାନଙ୍କ ଅନୁରୋଧରେ ଦୈତକଣ୍ଠରେ ଶିଳ୍ପୀ ହେଉଛନ୍ତି ଉଦିତ ନାରାୟଣ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ପାତ୍ର ସାହି ମହାରାଜପୁର ବାରିପଦାରୁ ଚନ୍ଦ୍ରମୋହନ ପାତ୍ର, ମାଳତୀ ଖୁସି, ସୁଜାତା ଏକାଦଶୀ, ଆୟୁବ ଶେଖ, ମାମା ଟୁନି, ପିଣ୍ଟୁ ବାଉଳା, ଟୁକୁ, ସୁମିତ୍ରା, ସୁବର୍ଣ୍ଣ ଏବଂ ମୁନି। ଦାମଦରପୁର ବାରିପଦା ମୟୂରଭଞ୍ଜରୁ ଏହି ଚିଠିଟି ଲେଖି ଅନୁରୋଧ କରିଛନ୍ତି ଜୟରାମ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, କୌଶିକ ସାହୁ ଏବଂ ମାମା କ୍ରିତିକା ସାହୁ। ବାହାଦୁରପୁର ମୟୂରଭଞ୍ଜରୁ ଅନୁରୋଧକାରୀ ଶ୍ରୋତା ବାବୁଲି ମହାନ୍ତ ଏବଂ ପରିବାରର ଅନେକ ସାଥୀ ଶ୍ରୋତା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଦିୱାନଗୀ ଚଳଚ୍ଚିତ୍ରରେ ଏହି ଗୀତଟି ଆପଣମାନଙ୍କ ଅନୁରୋଧରେ।

ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଇଶ୍କ ଚଳଚ୍ଚିତ୍ରରୁ, କଣ୍ଠ କୁମାର ସାନୁ ଏବଂ ସାଥୀ। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ଡିଆଇସି ପଛ ତକତପୁର ବାରିପଦାରୁ ଫାରହାନ, କିଆ ରାନୀ, ପୁତୁଲ ଗେଲୁ, ମୁର୍ଶିଦା ବେଗମ, ନଫିସୁଲ, ନୁରୁଲ ଭାଇ, ପାପା ଏବଂ ମନିକା ଅନସାରୀ। ଖୁଦପୁଟୁଳି ଧାନଘରା ପଞ୍ଚାୟତ ମୟୂରଭଞ୍ଜରୁ ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ବୋଲୁ, ବାବୁ, ଝିନା ଏବଂ ରୁଚି। ଆପଣମାନଙ୍କ ଅନୁରୋଧରେ ଇଶ୍କ କଥାଚିତ୍ରର ଏହି ଗୀତଟିଏ।

ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ଜିନ୍ସ ଚଳଚ୍ଚିତ୍ରର କଣ୍ଠଶିଳ୍ପୀ କବିତା କ୍ରିଷ୍ଣମୂର୍ତ୍ତି। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ନାଥଗଳି ତୁଳସୀ ଚଉରା ବାରିପଦାରୁ ହେମନ୍ତ କୁମାର ସିଂ, ଲକ୍ଷ୍ମଣ ସିଂ, ଗଲୁ ସିଂ, ମନୋଜ ପାତ୍ର, ଢଲୁ, ଭଲୁ, ତିତଲି, ବାବୁ ଏବଂ ପରିବାରର ଅନେକ ସାଥୀ ଶ୍ରୋତା। ରାଣୀବନ୍ଧ ବାରିପଦାରୁ ଏହି ଚିଠି ଲେଖି ଅନୁରୋଧ କରିଛନ୍ତି ମନୋଜ, ସାଧୁ, ମଧୁ, ମାମୁନି, ଗୁଡ଼ି, ପିଙ୍କି, ହେମନ୍ତ, ଭୃଗୁବତୀ, ରତନ, ଆଶିଷ, ସନତ ଏବଂ ରୂପଚାନ୍ଦ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶେଷରେ ଶୁଣିବା ଜିନ୍ସ ଚଳଚ୍ଚିତ୍ରର ଏହି ଗୀତଟିଏ।

0: ଆପଣମାନଙ୍କ ଅନୁରୋଧରେ ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆପଣମାନଙ୍କର ଚିଠିପତ୍ରର ଉତ୍ତର କାର୍ଯ୍ୟକ୍ରମ ସମୀ ବିଶୁ। ଉପସ୍ଥାପନାରେ ଅଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ। କାର୍ଯ୍ୟକ୍ରମ ସମୀ ବିଶୁ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ହଁ ଭାଇ କାଡ଼େ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍।

0: ପୌରାଣିକ ବିଷୟବସ୍ତୁକୁ ନେଇ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ପାଆନ୍ତି। ଏହାପରେ ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ସବୁ ଓଷା ବ୍ରତ ପର୍ବପର୍ବାଣୀକୁ ନେଇ ତ ଆମ ସଂସ୍କୃତିର ପରିଚୟ। ଏଥିରେ ରହିଛି କେତେ ଯାନିଯାତ୍ରା ମେଳା ମହୋତ୍ସବ, ଆମ ଐତିହ୍ୟ, ଆମ ପରମ୍ପରା କେଡ଼େ ମହାନ। ହଉ ଠିକ୍ ଅଛି ଶ୍ରୋତା ବନ୍ଧୁ, ଆପଣମାନଙ୍କ ଅନୁରୋଧକୁ ଆମେ ମନେ ରଖିଲୁ। ଆପଣମାନେ ରେଡିଓ ନୀତି ଶୁଣୁଥାନ୍ତୁ, ନିଶ୍ଚିତ ଭାବରେ ଆପଣଙ୍କର ପସନ୍ଦଯୋଗ୍ୟ କାର୍ଯ୍ୟକ୍ରମ ଶୁଣିପାରିବେ। ହେଲା, ପରବର୍ତ୍ତୀ ଚିଠି ନେବେ ଏଇଟା।
1: ଏଥର ଚିଠିଟି ଦେଇଛନ୍ତି ସାମାଖୁଣ୍ଟା ବ୍ଲକ କେନ୍ଦୁଆ ଗ୍ରାମରୁ ସୁନାରାମ ଶୁକ୍ରା, ସୁବ୍ରତ ଜଗମୋହନ ଏବଂ ଗଜେନ୍ଦ୍ର ସିଂ। ସେମାନେ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମର ଦୁଇ ଝିଅଙ୍କୁ ଆମର ଅନେକ ଅନେକ ଶୁଭକାମନା ସହ ଆଶୀର୍ବାଦ।
0: ଆମର ମଧ୍ୟ ଶୁଭକାମନା ଏବଂ ନମସ୍କାର ଶ୍ରୋତା ବନ୍ଧୁ। ପୁଣି କଣ ଲେଖିଛନ୍ତି?
1: ପୁଣି ଲେଖିଛନ୍ତି, ଆମେ ସବୁ ଚାଷୀ ଲୋକ, ଚାଷ କାମ କରୁ। କାମ କରୁଥିବା ସମୟରେ ରେଡିଓ ଶୁଣି ଶୁଣି କାମ କରୁ, ମନଟା ଭାରି ଆନନ୍ଦ ଲାଗେ। ଆମେମାନେ ସମୀପେଶୁ କାର୍ଯ୍ୟକ୍ରମ ଏବଂ ପରିକ୍ରମା କାର୍ଯ୍ୟକ୍ରମ ମଧ୍ୟ ଶୁଣୁ, ଏମିତି ସବୁ କାର୍ଯ୍ୟକ୍ରମ ଶୁଣୁ, ଖୁବ୍ ସୁନ୍ଦର ଲାଗେ।
0: ହଁ ଶ୍ରୋତା ବନ୍ଧୁ, ଆପଣଙ୍କ ଚିଠି ପାଇ ଆମେ ବହୁତ ଖୁସି ହେଲୁ। ଜଣାପଡୁଛି ଆପଣମାନେ ଭାରି ରେଡିଓ ପ୍ରେମୀ, କାହିଁକି ନା ଆପଣମାନେ ବିଲବାଡ଼ିରେ ଚାଷ କାମ କରୁଥିବା ବେଳେ ମଧ୍ୟ ରେଡିଓ ଶୁଣି ଶୁଣି କାମ କରୁଛନ୍ତି। ଏଇ କଥା ମନକୁ ଛୁଇଁ ପାରିଲା ଭଳିଆ କଥାଟି ଲେଖିଛନ୍ତି ଶ୍ରୋତା ବନ୍ଧୁ। ଚାଷୀ ହିଁ ତ ସାରା ଜଗତକୁ ଆହାର ଯୋଗାଏ, ତାଠାରୁ ବଳି ବଡ଼ କଥା ଆଉ କଣ ଥାଇପାରେ? ଆପଣମାନେ ଆନନ୍ଦରେ ଆନନ୍ଦରେ ଯେତେବେଳେ ଆମ ପାଖକୁ ଚିଠି ଦେଉଛନ୍ତି, ସେଥିପାଇଁ ଆପଣଙ୍କ ଚିଠି ପଢୁ ପଢୁ ଆପେ ଆପେ ଆମକୁ ବି ଆନନ୍ଦ ଲାଗିଯାଉଛି। ପୁଣି ସେମାନେ ଲେଖିଛନ୍ତି ପରିକ୍ରମା କାର୍ଯ୍ୟକ୍ରମ ତାଙ୍କୁ ଭଲ ଲାଗିଛି। ତେବେ ଶ୍ରୋତା ବନ୍ଧୁ, ଆପଣମାନେ ଏମିତି ରେଡିଓ ପ୍ରିୟ ହୋଇ ରହିଥାନ୍ତୁ, ଆହୁରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି, ସେଗୁଡ଼ିକୁ ମଧ୍ୟ ଶୁଣନ୍ତୁ, ଆଉ ସେ ସମ୍ପର୍କରେ ଦୁଇ ଧାଡ଼ି ଲେଖି ଆମ ପାଖକୁ ଚିଠିଟିଏ ପଠାଇବାକୁ ଜମାରୁ ଭୁଲିବେନି। ହେଲା, ପରବର୍ତ୍ତୀ ଚିଠି ନେବେ ତା?
1: ପରବର୍ତ୍ତୀ ଚିଠିଟି ଦେଇଛନ୍ତି କୈଳାସ ଚନ୍ଦ୍ରପୁରରୁ ଜସ୍ମିନ, ଜ୍ୟାକଲିନ, ନେହା, ହେଲି, ସେବତୀ, ବିଦ୍ୟାଧର, ରମେଶ ଏବଂ କାର୍ତ୍ତିକ। ସେମାନେ ସବୁ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମର ଶୁଭେଚ୍ଛା ସହ ନମସ୍କାର।
0: ଆମର ମଧ୍ୟ ଶୁଭେଚ୍ଛା ସହ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
1: ପୁଣି ସେମାନେ ଲେଖିଛନ୍ତି, ଆମେମାନେ ରେଡିଓ ପ୍ରିୟ, ବହୁତ ପୁରୁଣା ଶ୍ରୋତା ମଧ୍ୟ। ଆମର ଆଞ୍ଚଳିକ ରେଡିଓ ଷ୍ଟେସନଟି ବହୁତ ଖୁସି ନେଇ ଆସୁଛି ଅନେକ ବର୍ଷରୁ। ସେଥିପାଇଁ ଆକାଶବାଣୀ ବାରିପଦା କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଏବଂ ଭାଇ ଭଉଣୀମାନଙ୍କୁ ଆମର ବହୁତ ବହୁତ ଧନ୍ୟବାଦ ନିଶ୍ଚୟ ଜଣାଇଦେବେ ବୀଣା ଅପା ଏବଂ ନିବେଦିତା ଅପା। ଆପଣ ଦୁହିଁଙ୍କୁ ମଧ୍ୟ ଆମର ଅଶେଷ ଧନ୍ୟବାଦ ସମୀପେଶୁ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ। ଆମର ଅନୁରୋଧ, ଏମିତି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଶୁଣାନ୍ତୁ, ଆଉ ଆମ ରେଡିଓ ଷ୍ଟେସନର ମାନ ବଢ଼ାନ୍ତୁ। ରହୁଛୁ ଅପା, ନମସ୍କାର।
0: ବହୁତ ସୁନ୍ଦର ଚିଠିଟିଏ ଦେଇଛନ୍ତି ଶ୍ରୋତା ବନ୍ଧୁ, ବହୁତ ଖୁସିର କଥା, ଆପଣମାନେ ଆମର ରେଡିଓ ପ୍ରେମୀ। ବାରିପଦା ମାଟି ପରା କଳାର ମାଟି ଶ୍ରୋତା ବନ୍ଧୁ, ଏଠି ଗୋଡି ମାଟି ବି କଥା କହେ, ପାହାଡି ଝରଣା ଏଠି ଗୀତ ଗାଏ, ତେଣୁ ଆପଣମାନେ କଳା ପ୍ରେମୀ ନିଶ୍ଚିତ ଭାବରେ। ତେବେ ଆପଣମାନଙ୍କର ବହୁମୂଲ୍ୟ ଧନ୍ୟବାଦକୁ ଆକାଶବାଣୀ ବାରିପଦା କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଏବଂ ଭାଇ ଭଉଣୀଙ୍କୁ ଏହି ସମୀପେଶୁ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସଙ୍ଗେ ସଙ୍ଗେ ଜଣାଇଦେଲୁ, ଆଉ ଆମ ଦୁହିଁଙ୍କୁ ଦେଇଥିବା ଧନ୍ୟବାଦକୁ ମଧ୍ୟ ସାଦରେ ଗ୍ରହଣ କଲୁ ଶ୍ରୋତା ବନ୍ଧୁ। ବହୁତ ଖୁସି ଲାଗୁଛି ଆପଣଙ୍କ ଚିଠି ପାଇ, ଆପଣମାନେ ଆମର କାର୍ଯ୍ୟକ୍ରମ ମଧ୍ୟ ଶୁଣୁଛନ୍ତି। ହଉ ଠିକ୍ ଅଛି ଶ୍ରୋତା ବନ୍ଧୁ, ଆପଣମାନଙ୍କ ଅନୁରୋଧକୁ ମଧ୍ୟ ଆମେ ମନେ ରଖିଲୁ, ନିଶ୍ଚିତ ଭାବରେ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ କରି ଶୁଣାଇବୁ। ଧନ୍ୟବାଦ ଶ୍ରୋତା ବନ୍ଧୁ, ହେଲେ ଚିଠି ନିଶ୍ଚୟ ଦେବେ, ଜମାରୁ ଭୁଲିବେନି। ହେଲା,
2: ଶେଷ ହେଲା କାର୍ଯ୍ୟକ୍ରମ ସମୀପେଶୁ ଆକାଶବାଣୀ ବାରିପଦା। ଏଥର ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣନ୍ତୁ ପୁରାତନ ଓଡ଼ିଆ କଥାଚିତ୍ର ଶେଷ ଶ୍ରାବଣର ଗୀତଟିଏ, କଣ୍ଠଶିଳ୍ପୀ ବାଣୀ ଜୟରାମ।

ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣିଲେ ପୁରାତନ ଓଡ଼ିଆ ଚଳଚ୍ଚିତ୍ର ଶେଷ ଶ୍ରାବଣର ଗୀତଟିଏ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ମମତା ସାହୁ, ଶିଳ୍ପୀ ଗାଇଛନ୍ତି ଗୌର ପଟ୍ଟନାୟକଙ୍କ ରଚନାରୁ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା। ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ସାଜନର କେତୋଟି ଗୀତ।